ଝଳମଳ ଦିଶୁଥିବେ ରଥରେ ଠାକୁର, ବଳଦାଣ୍ଡେ ଲାଗିଥିବ ଭକତଙ୍କ ଭିଡ଼, ଘନ ଘନ ବାଜୁଥିବ ମୃଦଙ୍ଗ କାହାଳି, ଘଣ୍ଟ ପିଟା ଘଣ୍ଟ ପିଟି ନାଚୁଥିବେ ପଣ୍ଡା ପଡ଼ିଆରେ, ପୁନର୍ଜନ୍ମ ଉଦ୍ଧାର ପାଇଁ ରଥରେ ଦେଖିବା ପୁଣ୍ୟ ଭେଳାଙ୍କୁ। ଶୁଣିଲି ଭକ୍ତି ଗୀତ ରଜନୀକାନ୍ତ ନାୟକଙ୍କ ରଚନାରୁ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ତୃପ୍ତି ଦାସ, ପରବର୍ତ୍ତୀ କଣ୍ଠଶିଳ୍ପୀ ଦିବାକର ମହାନ୍ତି, ଶିଳ୍ପୀଙ୍କ କଣ୍ଠରେ ନନ୍ଦକିଶୋର ସିଂଙ୍କ ରଚନା। ବଡ଼ଦାଣ୍ଡ ଚାଲେ ବଡ଼ଦାଣ୍ଡେ ଚାଲିଥବ ନନ୍ଦିଘୋଷ ରଥ, ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ, ଆସ ଜଗନ୍ନାଥ।

ସୁଗନ୍ଧ ଲଉଡ଼ି ମୋ ଗଳାର ମାଳି, ତୋ ବିନା କିଏ ମୋର ଅଛି ରେ, ତୋର ହାତ ଟେକା ଖୁଦ କଣିକାଏ ମାଗୁଛି ମୁଁ କାଳ କାଳକୁ, ଆସିଛି ଦେଖି ମୋ କଳା ବଦନକୁ। ତପନ ପଟ୍ଟନାୟକଙ୍କ ଏହି ସୁନ୍ଦର ରଚନାକୁ କଣ୍ଠରେ ସଜାଇଥିଲେ ନବ କିଶୋର ମିଶ୍ର। ପରବର୍ତ୍ତୀ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା। କାଳିଆ ରଥନ ଇଚ୍ଛାର ଜୀବନ, ତୋହୋ ଲାଗି ପଛେ ଯାଉ, ତୋର ବଡ଼ପଣ ତୋହରି ଗାରିମା, ଯୁଗେ ଯୁଗେ ରହିଥାଉ, ଯୁଗେ ଯୁଗେ ରହିଥାଉ।

ବଡ଼ କପଟିଆ ହେଲଣି କାଳିଆ, ବଡ଼ ଦେଉଳରେ ରହି ବଡ଼ମାନଙ୍କର ସୁଖ ଦେଖିବାକୁ ବଡ଼ ବଡ଼ ଆଖି ଅଛ ବହି। କଣ୍ଠଶିଳ୍ପୀ କିରାରାଣୀ ଦାସ।

ଏଇ ଭକ୍ତିଗୀତ ସହ ଶ୍ରୋତା ବନ୍ଧୁ ଏଠି ରଖୁଛୁ ଆଜିର ଭକ୍ତିଗୀତର ଆମର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଅନୁଚିନ୍ତା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ।

0: ଅପର୍ଣ୍ଣା ମହାନ୍ତି।
1: ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଜଗତର ଠାକୁର ବୁଲାଇବା ପଛରେ ଯେଉଁ ରହସ୍ୟ ଅଛି, ସେଇଟି ହେଲା ନିହାତି ସାଧାରଣ ମଣିଷଙ୍କର ଜୀବନଧାରା ସହିତ ତାଙ୍କର ସାମିଲ ହୋଇଯିବାର ଗୁଣ। ସମାଜର ତୁଚ୍ଛାପି ତୁଚ୍ଛ ମଣିଷ ଜଣେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯେଉଁ ଅନୁଭବ ସବୁ ଭୋଗିଥାଏ, ଜଗନ୍ନାଥ ସେସବୁକୁ ପ୍ରତିନିୟତ ଆପଣାର କରିବା ଭିତରେ ସାରା ସଂସାରକୁ ଆପଣାର କରିବାର ଆତ୍ମୀୟତା।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅପର୍ଣ୍ଣା ମହାନ୍ତି। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିଥି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 100ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ପ୍ରତିଶତ ଏସି ଘାସମରା ଔଷଧ କିମ୍ବା ମେଟାସଲ୍ଫ୍ୟୁରନ୍ ମିଥାଇଲ୍ 10% ସହିତ କ୍ଲୋରିମ୍ୟୁରାନ୍ ମିଥାଇଲ୍ 10% WP ମିଳିତ ଘାସମରା ଔଷଧ ଏକର ପ୍ରତି 8 ଗ୍ରାମ ଔଷଧକୁ 200 ଲିଟର ସଫା ପାଣିରେ ମିଶାଇ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲଡ୍ ଜେଟ୍ ନୋଜଲ୍ ଥିବା ସ୍ପ୍ରେୟରେ ସିଞ୍ଚନ କରନ୍ତୁ। ମକା ମଞ୍ଜି ବୁଣିବାର 20-25 ଦିନର ହୋଇଯାଇଥିଲେ ଘାସ ବାଛି ଜମିକୁ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଏହି ସମୟରେ ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 80 ଗ୍ରାମ ଏମାମେଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲ୍ପ୍ରୋଲ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଅବକାଶ ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ିଭଣ୍ଡିରେ ଆଣି ଆଡ଼ପ ମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜ୍ଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତିମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କ ରଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତିମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ ମାସ 23 ଅଳଙ୍କାରଗୁଡ଼ିକର ଗଣତିମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ 121 ନକଲି ୱେବ୍ସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ ମାସ 1 ତାରିଖଠାରୁ

0: 1,50,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ 4 ଦିନ ମଧ୍ୟରେ 345.8 mm ବର୍ଷା ରେକର୍ଡ କରାଯାଇଛି। ଗତ 36 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 mm ଏବଂ ଗୋପଠାରେ 96 mm ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 mm ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ଜଣ ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। 3 ବର୍ଷିଆ ଆଇନ ପାଠ୍ୟକ୍ରମ LLB ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଚଳିତ ମାସ 30 ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ମାସ 6 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:42।
1: ଆଜି ଏଥିରେ ଶୁଣନ୍ତୁ ଅଧିକ ବୟସର ଗର୍ଭଧାରଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସସ୍ମିତା ସ୍ୱାଇଁ।
2: 30 ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କା ମହିଳାଙ୍କ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନହେଲେ ମଧ୍ୟ ଅନେକ କ୍ଷେତ୍ରରେ ଜମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରିଏକ୍ଲାମ୍ପସିଆ, ଏକ୍ଲାମ୍ପସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମା'ମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ବା ସ୍କନ୍ଧ ଉପସ୍ଥାନ, ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ, ଇଞ୍ଜେକ୍ସନ୍ର

0: ଗର୍ଭସ୍ଥ ଶିଶୁଟ ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ ତେବେ ଏହି ଗର୍ଭକୁ ନଷ୍ଟ କରି ଦିଆଯାଇଥାଏ। ମାଆର ବୟସ ବଢିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 15 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 9 ଏବଂ 40 ବର୍ଷରେ ପ୍ରତି 80 ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ ମଧୁମେହ ରୋଗ ଥାଏ ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରକ୍ଷା ଉଚିତ। ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ। ଗର୍ଭ ରଖିବା 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ, ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ। ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ। ପ୍ରସବ ପରେ ଶିଶୁର ଯତ୍ନ, ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଧିକ ବୟସର ଗର୍ଭଧାରଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସସ୍ମିତା ସ୍ୱାଇଁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 MHz ତଥା 972 kHz ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 17:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା NTA। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟ ଖେଳାଯିବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ଶ୍ରୀ ଜର୍ଜ କହିଛନ୍ତି ଆସନ୍ତା 25 ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା କେବଳ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦ ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା

ତାରକା ଖେଳାଳି ଏମ୍ବାପେ 10 ଗୋଲ୍ ସ୍କୋର କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ୍ ମେସିଙ୍କଠାରୁ 2 ଗୋଲ୍ ଆଗରେ ଅଛନ୍ତି। ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2 ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଏସ୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍।

ପିଲାମାନେ ଆମେ ବି ନିକଟରେ ପାଳନ କରିବାକୁ ଯାଉଛେ ପବିତ୍ର ବାହୁଡ଼ା ଯାତ୍ରା। ଏବେ ତ ତୁମେମାନେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଦେଖିଲ। ଜଗନ୍ନାଥ ମହାପ୍ରଭୁ ରଥରେ ବସି ତାଙ୍କ ଭାଇ ଭଉଣୀମାନଙ୍କ ସହ ତାଙ୍କ ମାଉସୀ ମାଆଙ୍କ ଘରକୁ ବୁଲିବାକୁ ଯାଇଥିଲେ 9 ଦିନ ପାଇଁ। ତେବେ ବାହୁଡ଼ା ଯାତ୍ରା ଦିନ ସିଏ ତାଙ୍କର ଶ୍ରୀମନ୍ଦିରକୁ ପୁଣି ଥରେ ବାହୁଡ଼ି ଆସନ୍ତି। ଜଗନ୍ନାଥ ରଥଯାତ୍ରା ଦିନ ସକଳ ଦେବଦେବୀଙ୍କୁ ନେଇ ତାଙ୍କ ଭାଇ ଭଉଣୀଙ୍କ ସହ 9 ଦିନ ପାଇଁ ତାଙ୍କ ମାଉସୀ ମାଆ ଘରକୁ ବୁଲିବାକୁ ଯାଇଥିଲେ। ଏଣେ ଶ୍ରୀମନ୍ଦିରରେ ଲକ୍ଷ୍ମୀ ଠାକୁରାଣୀ ଏକା ରହିଗଲେ। ତାଙ୍କୁ ବହୁତ ଦୁଃଖ ହେଲା। ସେ ଜଗନ୍ନାଥଙ୍କୁ ଡାକିବା ପାଇଁ ହେରା ପଞ୍ଚମୀ ଦିନ ତାଙ୍କ ମାଉସୀ ମାଆଙ୍କ ଘରକୁ ଯାଇଥିଲେ। ଜଗନ୍ନାଥଙ୍କ ଆସିବାର ବିଳମ୍ବ ଦେଖି ସେ ରାଗି ଯାଇଥିଲେ, ଆଉ ସେଥିପାଇଁ ସେ ତାଙ୍କ ସାରଥିକୁ ବାନ୍ଧି ଦେଇଥିଲେ, ଆଉ ତାଙ୍କ ରଥକୁ ମଧ୍ୟ ଭାଙ୍ଗି ଦେଇଥିଲେ। ତେବେ ସେ ଯାହା ହେଉ ବାହୁଡ଼ା

ତେବେ ପିଲେ ଏଥର ଆସ ଶୁଣିବା ଗୋଟିଏ ସୁନ୍ଦର ଗପ। ତୁମକୁ କହୁଛନ୍ତି ଅପା ପଦ୍ମଜା ପାଣିଗ୍ରାହି। ପିଲାମାନେ ସବୁ ବସି ଯାଇଛ ନା, ଏବେ ଗପ ଶୁଣିବ। ଗପ

ପୁଅଟି ଆଉ କିଛି ନ କରି ମୁଣ୍ଡ ତଳକୁ କଲା। ପୁଅ ଏ ଯାଏ ଭାବୁଥାଏ ଯେ ସିଏ ଯୋଉ ବାଦାମ ଗୋଟେଇକି ଖାଇଦେଇଛି ବୋଲି ବାପା ତାକୁ ସେ କଥା ପଚାରୁଛନ୍ତି। କିନ୍ତୁ ବାପା କହିଲେ, ବୁଝିଲୁ ପୁଅ, ତୁ ଯଦି ଗୋଟିଏ ଥର ଟିକେ କଷ୍ଟ କରି ସେ କାଠ ଗଣ୍ଡାକୁ ଗୋଟେଇ ଦେଇଥାନ୍ତୁ, ଆଉ ତା ବଦଳରେ ଯଦି ମୁଁ ବାଦାମ କିଣିଥାନ୍ତି, ସେଇ ବାଦାମ ଉପରେ ତୋର ସମ୍ପୂର୍ଣ୍ଣ ଅଧିକାର ଥାନ୍ତା। ମୁଁ ତତେ କ'ଣ ଦେବି, ଓଲଟା ତୁ ମୋତେ ଦେଇଥାନ୍ତୁ, ମୁଁ ତତେ ମାଗିଥାନ୍ତି। ତେଣୁ ଯେଉଁ ସମୟରେ ଯେଉଁ କାମ ଆମେ କରୁଛେ, ସେଇ କାମର ମୂଲ୍ୟ ଯେ ସାଙ୍ଗେ ସାଙ୍ଗେ ମିଳିବ ବା ତାର ଫଳ ଯେ ସାଙ୍ଗେ ସାଙ୍ଗେ ମିଳିବ, ଏକଥା କେବେ ବି ଚିନ୍ତା କରିବୁନି। ତୁ ଫେରେ ବାଦାମ ଗୋଟେଇବା ପାଇଁ କେତେ ଥର ଯେ ଲହିଲୁ କହିଲୁ ବାପା, କାଠ ଗଣ୍ଡିକ ଯଦି ଥରଟିରେ ଗୋଟେଇ ଦେଇଥାନ୍ତୁ, ତାହେଲେ ତତେ ଏତେ କଷ୍ଟ ତ କରିବାକୁ ପଡ଼ିନଥାନ୍ତା। ପିଲାମାନେ କଣ ଗପ ଶୁଣୁ ଶୁଣୁ ଏମିତି ପୁରା ଚୁପ୍ ହେଇଯାଇଛ? କହିଥିଲି ପରା ଆରମ୍ଭରୁ ଯେ ଗପ ସରିଲା ପରେ ତୁମେ ସବୁ କହିବ ଏ ଗପରୁ କଣ ଶିଖିଲ ବୋଲି। ଏଇ ଗପର ଶିକ୍ଷା ହେଉଛି, ଯେତେବେଳେ ବଡ଼ମାନେ କିଛି କହୁଛନ୍ତି ସେମାନଙ୍କର କଥାକୁ ଆମେ ଶୁଣିବା। ଦ୍ୱିତୀୟ କଥା, ସମୟର ଅପବ୍ୟବହାର କେବେ ମଧ୍ୟ କରିବା ନାହିଁ। ତୃତୀୟ କଥା, କଷ୍ଟ ଫଳ ଆଜି ନହେଲେ କାଲି ନିଶ୍ଚୟ ମିଳିବ। ଚତୁର୍ଥ କଥା, ବଡ଼

0: ଶୁଣିବା ଗୀତ ଶୁଣିବା ଆଉ ତାଙ୍କ ରୁଚି ଅଭିରୁଚି ଜାଣିବା।
1: ଆଚ୍ଛା ତମ ନାଁ କଣ କହିଲ?
2: ଆରିଆ ପଣ୍ଡା।
1: କୋଉ ସ୍କୁଲରେ ପଢୁଛ?
2: ସେଣ୍ଟ ଜେଭିୟର୍ସ ହାଇସ୍କୁଲ ମୀନାକ୍ଷୀ ନଗର।
1: ଆଚ୍ଛା କୋଉ ଶ୍ରେଣୀରେ ପଢୁଛ?
2: ସିକ୍ସଥ।
1: ଆଚ୍ଛା ତମ ଘର କୋଉଠି?
2: ଜ୍ୟୋତିନଗରରେ।
1: ଆଚ୍ଛା କେମିତି ସ୍କୁଲ ଯାଉଛ?
2: ଆମେ ମୁଁ ଆଉ ମମି ମିଶି ସ୍କୁଟିରେ ଯାଉଛୁ।
1: ନେଇକି ମମି ଛାଡ଼ି ଦେଉଛନ୍ତି? ନାଇଁ ଆସିଲା ବେଳେ ମମି ଆଣୁଛନ୍ତି?
2: ନାଇଁ ମମି ସ୍କୁଲରେ କାମ କରନ୍ତି।
1: ଆସିଲା ବେଳେ କେମିତି ଆସୁଛ? ମିଶିକି
2: ମିଶିକି ପଳେଇ ଆସୁଛୁ।
1: ବଢ଼ିଆ ଆଉ। ଆଚ୍ଛା ତମକୁ କଣ ପଢ଼ିବାକୁ ଭଲ ଲାଗେ? ତମେ ତ ବହୁତ ସବଜେକ୍ଟ ପଢ଼ା ହଉଥିବ ନାଇଁକି? ଏମଆଇଏଲ ପଢ଼ା ହଉଥିବ, ମ୍ୟାଥ ପଢ଼ା ହଉଥିବ, ଇଂଲିଶ, ସବୁ ସବଜେକ୍ଟ। ତମକୁ କୋଉ ସବଜେକ୍ଟ ଭଲ ଲାଗେ?
2: ସାଇନ୍ସ।
1: ସାଇନ୍ସ ଭଲ ଲାଗେ? ଭବିଷ୍ୟତରେ ସାଇଣ୍ଟିଷ୍ଟ ବୋଲି ହେଉଛୁ କି?
2: ନାଇଁ।
1: ତତେ ଭଲ ଲାଗେ ନାଇଁ ବିଜ୍ଞାନର ସବୁ ଜିନିଷ ଗୁଡା ଜାଣିବା ପାଇଁ?
2: ହଁ
1: ଭଲ ଲାଗେ। ଆଚ୍ଛା ସାଇନ୍ସର ମାର୍କ ସବୁ କେମିତି ରହୁଛି?
2: ହଁ ସବୁ ଫୁଲ ଆସିଥାଉଛି।
1: ଭଲ ଆସିଥାଉଛି ନା?

0: ଅଣ୍ଡାରେ ଶୁଖେଇ ଦଉଛୁ ଆମେ।
1: ନିଜେ ନେଇକି ଶୁଖେଇ ଦଉଛ? ନିଜେ ନେଇକି ଶୁଖେଇ ଦଉଛ?
0: ହଁ ଟିକେ
1: ବଢ଼ିଆ, ତମ ହାତ ହେଇଯାଉଛି କି ସେ ଯୋଉ
0: ହଁ
1: ତାରକୁ?
0: ପାଇ ଯାଉଛି।
1: ବଢ଼ିଆ କଥା, ଆଉ ମମିଙ୍କୁ ବହୁତ ହାଲକା କାମ ମାନେ କରିବାକୁ ପଡୁଥିବ, ଆଉ ବାକି ଗୁଡା ସେ କରୁଥିବେ।
0: ବାକି ବେଳେ ତାଙ୍କ କରିଦଉଛନ୍ତି।
1: ଆଉ ତମକୁ ଚା କରି ଆସେନି?
0: ନା
1: ଆସେନି। ଆଉ ଘର ଓଳୁନ?
0: ନା ସେୟା ମମି କରିବେ।
1: ବହୁତ ବଢ଼ିଆ, ସହଜ କାମଟା ବାଛି ଦେଇଛ। ନାଇଁ ବଢ଼ିଆ, ତମେ ବଡ଼ ହେଲେ କରିବ ମମିଙ୍କୁ ସାହାଯ୍ୟ। ଆଚ୍ଛା, ଭବିଷ୍ୟତରେ କଣ ହବ ବୋଲି ଭାବିଛ କହିଲ?
0: ଡକ୍ଟର।
1: ଡକ୍ଟର ହବ, ସେଥିପାଇଁ ତ ବହୁତ ଭଲ ପଢ଼ିବାକୁ ପଡିବ। ପଢୁଛ ନା ଏବେଠୁ?
0: ହଁ।
1: କଣ କେତେ ମାର୍କ ସବୁ ଆସିଛି, କେତେ ପରସେଣ୍ଟେଜ ରହିଛି?
0: 99 ଆସିଛି।
1: 99 କଲେ ତ ବହୁତ ବଢ଼ିଆ ଆଉ, ନାଇଁ କି? ହଉ, ଜାରି ରହୁ ଏମିତି ପଢାପଢି, ଆଉ ଏମିତି ଯୋଉ ମାମିଙ୍କୁ ସହଯୋଗ କରୁଛ, ଏଇସବୁ କାମ ଏମିତି ଜାରି ରହୁ, ଆଉ ଭବିଷ୍ୟତରେ ବହୁତ ବଡ଼ ଡକ୍ଟର ହୁଅ, ଆଉ ଲୋକଙ୍କର ଖୁବ୍ ସେବା କର, ଦେଶ ଦେଶର ଖୁବ୍ ନାଁ କର। ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ। ଏଥର ଆସ ଶୁଣିବା ଅପା ରୁଚିଶ୍ରୀ ଦେବୀଙ୍କ କଣ୍ଠରେ ଏକ ସୁନ୍ଦର ଭଜନ ପୁରାତନ ରଚନାରୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହେଉଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: हर घर में कई कहानियां होती हैं, कुछ पुरानी यादें, कुछ नए लम्हे। हर दीवार हर कोना दास्तां बयां करता है।
2: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ଦାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
0: କେବଳ ଆକାଶବାଣୀ।

0: And with that, we end the morning news. Have a nice day.
1: ଏତେବେଳେ ସେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ ଆଜି ଏଥିରେ ରହିଛି ସର୍ବାଙ୍ଗ ନୀତି ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ରବିନାରାୟଣ ମିଶ୍ର

ପତିତ ପାବନ ଜଗବନ୍ଧୁ ଜଗନ୍ନାଥ କାହିଁ କେଉଁ କାଳରୁ ଉତ୍କଳରେ ସାଗର ବେଳାରେ ବିରାଜିତ। ଭାରତ ବର୍ଷରେ ଯେଉଁ ଚତୁର୍ଥ ଶ୍ରେଷ୍ଠ ଧାମ ଭାବରେ ବିବେଚିତ, ତନ୍ମଧ୍ୟରୁ ଜଗନ୍ନାଥ ଧାମ ହେଉଛି ଅନ୍ୟତମ। ନୀଳାଚଳ ଓ ନୀଳାଚଳନାଥଙ୍କର ଦର୍ଶନ ପ୍ରୟାସୀ ଭକ୍ତ ଚତୁର୍ବର୍ଗ ଫଳପ୍ରାପ୍ତି ନିମିତ୍ତ ଏହି କ୍ଷେତ୍ରକୁ ଆଗମନ କରିଥାନ୍ତି। ଭକ୍ତି ତଦ୍ଗତ ଚିତ୍ତରେ ଭକ୍ତ ପ୍ରାଣ ଆଦୃତ ହୁଏ ଶ୍ରୀ କାଳିଆ ଠାକୁରଙ୍କ ନାମରେ, ଚକାଡୋଳାଙ୍କ ଦର୍ଶନରେ, ଦାରୁ ବ୍ରହ୍ମଙ୍କ ସାକ୍ଷାତରେ।

0: ତୋର ବିବିଧ ବେଶ ଦେଖି ନିର୍ମଳ ହେଲା ବେନି ଆଖି, ଧନ୍ୟ ତ ନୀଳାଦ୍ରି ମଣ୍ଡଳ ଭକ୍ତ ଭାବେ ହେଲୁ ଗୋଳ। ଚତୁର୍ବିଂଶତି ତତ୍ତ୍ୱ କଥା ଚବିଶ ବେଶର ବ୍ୟବସ୍ଥା, କିଦିବା ନିଶି ତୁ ମଗନ ଚବିଶ ବେଶରେ ମୌନ, ନାହିଁ ସେ ବେଶର ଉପମା ବାକ୍ୟ କିଏ ବର୍ଣ୍ଣିବ ମହିମା। ଶ୍ରୀଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଯୁକ୍ତ ବିଗ୍ରହ। ମହାପ୍ରଭୁଙ୍କର ଯାନିଯାତ୍ରା, ପୂଜା ପାର୍ବଣ, ନୀତିରୀତି, ବେଶ ମହୋତ୍ସବ ଆଦିରେ ମାଧୁର୍ଯ୍ୟର ତରଙ୍ଗ ନୀଳାଦ୍ରି ମଣ୍ଡପକୁ ଯୁଗପତ୍ ମହିମାମୟ ଓ ମଧୁମୟ କରିଥାଏ। ସେ ହେଉଛନ୍ତି ରସିକ ଶେଖର, ସେ ପୁଣି ରାଜଧିରାଜ ପୁରୁଷୋତ୍ତମ। ତାଙ୍କର ବିଭିନ୍ନ ଦୈନନ୍ଦିନ ନୀତି ବେଶ ପରିପାଟିରେ ଈଶ୍ୱରୀୟ ଛଟା ସାଙ୍ଗକୁ ଲୋକାଚାର ବା ପାରମ୍ପରିକ ଦୃଷ୍ଟି ମିଶ୍ରିତ ହୋଇ ତାଙ୍କର ତତ୍ତ୍ୱ ଓ ଲୀଳାକୁ ହୃଦୟଗ୍ରାହୀ କରି ଗଢ଼ିଛି। ସେମିତି ଏକ ନୀତି ହେଉଛି ସର୍ବାଙ୍ଗ ନୀତି। ଏହି ସର୍ବାଙ୍ଗ ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବିନାରାୟଣ ମିଶ୍ର।
1: ସର୍ବାଙ୍ଗ କହିଲେ ଶ୍ରୀଜୀଉଙ୍କର ଯୋଉ ପର୍ବଦିନ ମାନଙ୍କରେ ଘଣ୍ଟଚତା କାହାଳୀ ସହ ଯୋଉ ଚନ୍ଦନ ବିଜେ ହୁଅନ୍ତି ତାକୁ ସର୍ବାଙ୍ଗ ନୀତି କୁହାଯାଏ। କିନ୍ତୁ ଦୈନନ୍ଦିନ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପରେ ମୈଳମହି ଚନ୍ଦନ ଲାଗି ପହୁଡ଼ ପୂର୍ବରୁ କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ପ୍ରାୟ ସାତଶହରେ ଚନ୍ଦନ ଘଟୁଆରୀ ମାନେ ତାକୁ ଘୋଡ଼ି ତାଙ୍କର ଘଟରେ ଘରେ ରଖିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବ ଦିନ ସନ୍ଧ୍ୟାଧୂପ ସରିଲେ ଚଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର କମାଣ୍ଡର ରହି ଚୁଆ, କର୍ପୂର, କେଶର, କସ୍ତୁରୀ ସେହି ଚନ୍ଦନ ଘଟୁଆରୀଙ୍କ ଦ୍ୱାରା ଘୋରାଡ଼ି ସେଥିରେ ମିଶେ ଏବଂ ସେମାନଙ୍କ ଉପସ୍ଥିତରେ ସେଇଟାକୁ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟା ପୂର୍ବ ଦିନ ରାତ୍ର ଚନ୍ଦନ ଲାଗି ପରେ ଭୋଗମଣ୍ଡପ ଘର ଧୁଆ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ। ସେଠାରେ ଘଟୁଆରୀ ନେଇଥିବା ଚନ୍ଦନ ପୁଡ଼ା ପଣ୍ଡା ତାକୁ ସଂସ୍କାର କରି ଅଧିବାସ କରନ୍ତି ଏବଂ ସେ ଘର

0: ଅବସ୍ଥା ଥିଲେ ହିଁ ସ୍ୱତନ୍ତ୍ର ଚନ୍ଦନ ଲାଗି ବେଶର ଅନୁଷ୍ଠାନ ହୋଇଥାଏ ବୈଶାଖ ମାସରେ। ଅକ୍ଷୟ ତୃତୀୟା ଠାରୁ ଏହି ବେଶର ଧାରା ଆରମ୍ଭ ହୁଏ। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହାର କ୍ରମ ଅଖଣ୍ଡ ତଥା ଅବ୍ୟାହତ ରହେ। ଏହି ଉପଲକ୍ଷେ ଶ୍ରୀ ବିଗ୍ରହମାନେ ମଧ୍ୟାହ୍ନରେ ଚନ୍ଦନ ଲାଗି ହୁଅନ୍ତି ଏବଂ ସୁଗନ୍ଧିତ ପୁଷ୍ପ ଅଳଙ୍କାରରେ ମନୋହର ଦିଶନ୍ତି। ଶ୍ରୀଜୀଉଙ୍କର ଚନ୍ଦନ ବେଶ ଦେଖିଲା ବେଳେ ସ୍ମରଣକୁ ଆସେ, ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ। ଚନ୍ଦନ ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀ ମଦନ ମୋହନ ମଧୁସୂଦନ ଭାବେ ଚନ୍ଦନ ଲେପିତ ହୋଇ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରଙ୍କୁ ଯାତ୍ରା କରନ୍ତି ଚାପ କ୍ରୀଡ଼ାରେ ଯୋଗ ଦେବା ପାଇଁ।
1: ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ ପ୍ରଭୁଙ୍କୁ ମୈଲମ କରାଯାଏ। ମୈଲମ କରି ପାଳିଆ ପୁଷ୍ପାଳକ ତିନି ଜଣ ପୂଜା ପଣ୍ଡା ପତି ମହାପାତ୍ର ମୁଦିରସ୍ଥ ସମ୍ପୃକ୍ତ ସେବାୟତ ଘଣ୍ଟ ଛତା କାହାଳି ଏବଂ ତଳୁଛ ପ୍ରଧାନ ପଟୁଆରରେ ଖୁଣ୍ଟିଆ ସେବାୟତ ଏବଂ ପ୍ରତିହାର ସେବାୟତ ଉପସ୍ଥିତ ରହି ଶ୍ରୀମନ୍ଦିର ତିନିଭେଡ଼ା ବୁଲେ। ଅଧିବାସ ହୋଇଥିବା ଚନ୍ଦନ ଶ୍ରୀମନ୍ଦିର ତିନିଭେଡ଼ା ବୁଲି ଭିତର ଛାମକୁ ଯାଏ, ସିଂହାସନ ଉପରେ ରୁହେ। ତାପରେ ଖଇକରା ଭୋଗ ହୁଏ। ଖଇକରା ଭୋଗ ସରିବା ପରେ ତିନି ଜଣ ପାଳିଆ ପୁଷ୍ପାଳକ ଆଡ଼େ ମୁଦିରସ୍ଥ ମହାପ୍ରଭୁଙ୍କ ଆଡ଼େ ପୂଜା ପଣ୍ଡା ମଝିଆଡ଼େ ପତି ମହାପାତ୍ର ରହି ତିନି ଜଣ ପୁଷ୍ପାଳକଙ୍କ ସହିତ ସର୍ବାଙ୍ଗ କରାଯାଇଥାଏ ଏବଂ ତଳେ ଗରାବଡ଼ରୁ ହାତୁଆଣି ଦିଅନ୍ତି, ଖୁଣ୍ଟିଆ ମଣିମା ଡାକ କରନ୍ତି ଏବଂ ତାପର ଠାରୁ 82 ଦିନ ଭୋଗମଣ୍ଡପ ସରିଲା ପରେ ମୈଲମ ଆଳୁ ଲାଗି ହୋଇ ଘଣ୍ଟତା କାହାଳି ସହ ସର୍ବାଙ୍ଗ ହୁଏ। ସେ ସର୍ବାଙ୍ଗରେ ପଣ୍ଡା ପତି ମୁଦିରସ୍ଥ ଘଟୁଆରୀଙ୍କ ଠାରୁ ଘଣ୍ଟତା କାହାଳି ସହ ଖୁଣ୍ଟିଆଙ୍କ ଉପସ୍ଥିତ ରହି ଭିତର ଛାମକୁ ଆସେ। ଭିତର ଛାମରେ ସେହିପରି ତିନି ଜଣ ପାଳିଆ ପୁଷ୍ପାଳକ ପଣ୍ଡା ପତି ମୁଦିରସ୍ଥ ମେକାପ ଖୁଣ୍ଟିଆ ଗରାବଡ଼ୁ ସମସ୍ତେ ଉପସ୍ଥିତ ରହି ଚନ୍ଦନ ଲାଗି ହୁଏ। ଏହି ଚନ୍ଦନ ଲାଗି 82 ଦିନ ଧରି କରାଯାଏ।

0: ଅନ୍ୟାନ୍ୟ ପର୍ବପର୍ବାଣୀ ମଧ୍ୟରେ କଳି ଲାଗି ଏକାଦଶୀ ଦିନର ସର୍ବାଙ୍ଗ ନୀତି ନିମନ୍ତେ 14 ସେର ଚନ୍ଦନ ଘଡ଼ାରୀମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଇଥାଏ। ସେମାନେ ଚନ୍ଦନକୁ ଘୋରି ରଖିଥାନ୍ତି। ଏକାଦଶୀ ଦିନ ସନ୍ଧ୍ୟାଧୂପ ସରିବା ପରେ ବେହେରଣ ଦ୍ୱାର ଖୋଲାଯାଏ। ବାଡ଼ଗ୍ରାହୀ ଦୈତାପତି, ଦେଉଳକରଣ, ଚଢ଼ଉକରଣ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ସେହି ଚନ୍ଦନକୁ ଦକ୍ଷିଣ ଘରକୁ ଅଣାଯାଏ। ସେଠି କର୍ପୁର, କେଶର, କସ୍ତୁରୀ ଆଦି ମିଶ୍ରିତ ହୋଇ ଅନ୍ୟ ସେବକମାନଙ୍କର ଉପସ୍ଥିତିରେ ଯାଇ ଚନ୍ଦନ ଲାଗି ହୁଏ।
1: ଅକ୍ଷୟ ତୃତୀୟା, ଖଳି ଲାଗି ଏକାଦଶୀ ଏବଂ ଗୁଣ୍ଡିଚା ମନ୍ଦିରରେ ଓଡ଼ିଆ ଉଠ ମଠାଧୀଶଙ୍କର ସର୍ବାଙ୍ଗ ଅଛି। ଏ ସର୍ବାଙ୍ଗ ବାଦ ଅନ୍ୟ ପର୍ବପର୍ବାଣୀ ଦିନମାନଙ୍କରେ ଯେଉଁ ସର୍ବାଙ୍ଗ କରାଯାଏ ସେଇଟା ଦୈନିକ ସର୍ବାଙ୍ଗଠାରୁ ପର୍ବଯାତ୍ରା ଦିନମାନଙ୍କରେ କରାଯାଇଥାଏ। ସନ୍ଧ୍ୟାରୂପ ପରେ ଦୈନନ୍ଦିନ ଚନ୍ଦନ ଲାଗିଛନ୍ତି ଏବଂ ଉତ୍ସବମାନଙ୍କରେ ଘଣ୍ଟ, ଛତା, କାହାଳି ସହ ଘଟରୀ ଘରଠାରୁ ସେ ଚନ୍ଦନ ଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ। ତାକୁ ଘଟ ଛତା ସର୍ବାଙ୍ଗ ବୋଲି କୁହନ୍ତି।

ଶ୍ରୀମନ୍ଦିରର ତିନି ଠାକୁରଙ୍କର ଆଭୂଷଣଗୁଡ଼ିକ ମଧ୍ୟରେ ବସ୍ତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ବହୁ ପ୍ରକାରର ବସ୍ତ୍ରରେ ଶୋଭିତ ହୁଅନ୍ତି ଶ୍ରୀଜୀଉମାନେ, ଆଉ ସେହି ସମସ୍ତ ବସ୍ତ୍ରରେ କିଛି ନା କିଛି ବିଶେଷତ୍ୱ ଥାଏ, ତାହା ପାଟବସ୍ତ୍ର ହେଉ, ତୁଳା ସୂତ୍ର ବସ୍ତ୍ର ହେଉ, ହେଉ ବା ମଖମଲ ପରିଧେୟ। ତାଙ୍କ ପିନ୍ଧା ପରିଧେୟର ପ୍ରକାରଭେଦ ଦେବାକୁ ହେଲେ ଜଗନ୍ନାଥଙ୍କ ନୀତିଦିନିଆ ରୀତିର ଉଲ୍ଲେଖ ଆବଶ୍ୟକ। ବଳି ସକାଳୁ ଯେତେବେଳେ ବଡ଼ ଦେଉଳର କଳାହାଟ ଦ୍ୱାର ଫିଟେ, ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଉପରେ ବିରାଜମାନ ଥାନ୍ତି ପୂର୍ବରାତିର ବଡ଼ ସିଂହାର ବେଶରେ। ବାସି ହୋଇବି ହୃଦପଦକ, ବରପଲ୍ଲଭ, ଶ୍ରୀପୟର ମାଳା ପ୍ରଭୃତି ତାଙ୍କୁ ସୁଶୋଭିତ କରିଥାନ୍ତି। ସୁଶୋଭିତ ମଧ୍ୟ କରିଥାଏ ନାଲିବର୍ଣ୍ଣର ଗୀତଗୋବିନ୍ଦ ଖଣ୍ଡୁଆ। କିନ୍ତୁ ଏହି ବାସି ବେଶ ମଇଲମ କରିବା ସମୟ ଉପନୀତ ହୁଏ ସକାଳର ସ୍ନାନ ପୂର୍ବରୁ। ମନ୍ଦିରର ସିଂହାରୀମାନେ ମଇଲମ ସାରି ଦେବତାଙ୍କର ସ୍ନାନ ସମୟର ପରିଧେୟ ଅର୍ଥାତ୍ ତଡ଼ପ ପିନ୍ଧାଇ ଦିଅନ୍ତି। ତଡ଼ପ ପରିଧେୟ ସହ ଦେବତାଙ୍କ କର ଉପରେ ରହେ ଖଣ୍ଡେ ଉତ୍ତରୀୟ। ଶ୍ରୀଜଗନ୍ନାଥଙ୍କ ବସ୍ତ୍ର ମଧ୍ୟରେ ତଡ଼ପ ଓ ଉତ୍ତରୀୟ ସବୁଠାରୁ ନିରାଡ଼ମ୍ବର, ଅତି ସାଧାସିଧା। ତଡ଼ପ ଏକ ହାତବୁଣା ଧଳା ବସ୍ତ୍ର, ଏଥିରେ ଧଡ଼ିଟି କେବଳ ରଙ୍ଗୀନ। ସ୍ନାନ ପରେ ଶ୍ରୀଜୀ ପିନ୍ଧନ୍ତି ପାଟବସ୍ତ୍ର। ଏହି ପାଟବସ୍ତ୍ର ପିନ୍ଧାଇବା ପାଇଁ ସିଂହାରୀଙ୍କ ହାତକୁ ପରିଧେୟ ବଢ଼ାଇ ଦିଅନ୍ତି ଚାଙ୍ଗଡ଼ା ମେକଅପ୍। ଦିଅଙ୍କର ସମସ୍ତ ବସ୍ତ୍ର ଚାଙ୍ଗଡ଼ା ମେକଅପଙ୍କର ଦାୟିତ୍ୱରେ ଥାଏ। ପୋଷାକପତ୍ର ସାଇତି ରଖିବା ପାଇଁ ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଚାଙ୍ଗଡ଼ା ଘର ରହିଛି। ସକାଳର ସ୍ନାନ ପରେ ଠାକୁରମାନେ ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ଗୋପାଳବଲ୍ଲଭ ଭୋଗ ଏବଂ ସକାଳ ଧୂପ ସରିବା ଯାଏଁ ଶ୍ରୀଅଙ୍ଗରେ ରହେ। ଛତ୍ରଭୋଗ ଅର୍ପଣ ପୂର୍ବରୁ କିନ୍ତୁ ସେହି ବେଶ ପୋଷାକ ମଇଲମ କରିଦିଆଯାଇ ଦେବତାଙ୍କୁ ପୁଣି ଭିନ୍ନ ପାଟ ପିନ୍ଧାଇ ଦିଆଯାଏ। ସେହି ପରିଧେୟ ହେ ଠାକୁରମାନଙ୍କ ସନ୍ଧ୍ୟାଧୂପ ସରିବା ଯାଏଁ। ସନ୍ଧ୍ୟାଧୂପ ସରିବା ପରେ ଠାକୁରମାନେ ତୃତୀୟ ଥର ପାଇଁ ପୁଣି ଭିନ୍ନ ବସ୍ତ୍ର ବିଭୂଷିତ ହୁଅନ୍ତି। ଚନ୍ଦନ ଲାଗି ରୀତି ପରେ ସେହି ବେଶ ଅର୍ଥାତ୍ ବଡ଼ସିଂହାର ବେଶରେ ଦିଅଁ ସଜ୍ଜିତ ହୁଅନ୍ତି। ଏହି ବେଶ ସମୟରେ ସେ ପିନ୍ଧନ୍ତି ଗୀତଗୋବିନ୍ଦ ଖଣ୍ଡୁଆ। ସେହି ବସ୍ତ୍ରର ନାମକରଣ ଏପରି ହେବାର କାରଣ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ଶ୍ଳୋକ ସେହି ବସ୍ତ୍ର ବା ଖଣ୍ଡୁଆ ଉପରେ ଲେଖାଯାଇଥାଏ। ଖଣ୍ଡୁଆଟି ସମ୍ପୂର୍ଣ୍ଣ ପାଟ ନହେଲେ ବି ଏହା ଏକ ପ୍ରକାରର ପତଳା ପାଟ। ଏହି ବସ୍ତ୍ରଟିର ବର୍ଣ୍ଣ ନାଲି, କିନ୍ତୁ ଏହାର ଅଞ୍ଚଳଟି ନୀଳ ରଙ୍ଗର। ପରିଧେୟଟି ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଙ୍କ ରୀତିନୀତି ସହ ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡ଼ିତ। ଏହିସବୁ ନୀତିଦିନିଆ ବେଶରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବସ୍ତ୍ର ବ୍ୟବହୃତ ହୁଏ, କିନ୍ତୁ ଏହା ବାଦ୍ କେତେକ ବିଶେଷ ବେଶରେ ମଧ୍ୟ ଅନେକ ବସ୍ତ୍ର ବ୍ୟବହୃତ ହୁଏ। ଯେମିତି ଶୀତ ଋତୁରେ ଦୀର୍ଘ ଦିନ ପାଇଁ ଅର୍ଥାତ୍ ମାଘଶୀର ଶୁକ୍ଳ ଷଷ୍ଠୀ ଠାରୁ ମାଘର ବସନ୍ତ ପଞ୍ଚମୀ ଯାଏ ହେଉଥିବା ଘୋଡ଼ଲାଗି ବେଶ ବେଳେ ଠାକୁର ମଖମଲ ପୋଷାକ ପିନ୍ଧନ୍ତି। କେବଳ ଓସାରିଆ ବସ୍ତ୍ର ହିଁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗିପାରେ, କାରଣ ଠାକୁର ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ତାଙ୍କ କଳେବର କେବଳ ନୁହେଁ, ସେ ଆସିନଥିବା ପିଣ୍ଡିଗୁଡ଼ିକୁ ମଧ୍ୟ ଆବୃତ କରେ।

ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣିଲେ ସର୍ବାଙ୍ଗନ୍ତି ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ରବିନାରାୟଣ ମିଶ୍ର। ପ୍ରଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା କରିଥିଲେ ଗୋଲବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ଦିନ 10ଟାରେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ବର୍ତ୍ତମାନ ଷ୍ଟୁଡ଼ିଓ ଘରେ ଦିନ 10:41 ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିର ପ୍ରାୟୋଜକ ହେଉଛନ୍ତି ସମ ହସ୍ପିଟାଲ ଶୀତଳପଲି ବ୍ରହ୍ମପୁର ଆଜିର ବିଷୟ ରହିଛି ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଏ ସମ୍ପର୍କରେ ସମ ହସ୍ପିଟାଲ ଶୀତଳପଲି ବ୍ରହ୍ମପୁରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୁଆଶିଷ ପାଣିଗ୍ରାହୀ ଏ ସମ୍ପର୍କରେ କହିବେ ଆସନ୍ତୁ ଶୁଣିବା ଆମର ଏହି କାର୍ଯ୍ୟକ୍ରମ ଉପସ୍ଥାପନରେ ଅଛନ୍ତି ପୁଷ୍ପିତ

0: କେତେ ମାସ ପ୍ରେଗନେନ୍ସି ଚାଲିଛି? ହଁ, ଯଦି 130 ଉପରେ ରହୁଛି ଏବଂ ତଳଟା 90ରୁ କମ୍ ରହୁଛି, କିଛି ବ୍ୟସ୍ତ ହେବାର ନାହିଁ। ଏଇଟା ବ୍ଲଡ଼ ଏଇଟା ବ୍ଲଡ଼ ପ୍ରେସର ଅଧିକାର କିଛି ଯାଉନି, ନର୍ମାଲ ଏଇଟା ବ୍ଲଡ଼ ପ୍ରେସର ଯାଉଛି। ଯଦି 140/90 କିମ୍ବା ତା ଅଧିକା ରହୁଥିବ ତାହେଲେ ଏଇଟା ବ୍ଲଡ଼ ପ୍ରେସର, ହଁ ତାହେଲେ ନର୍ମାଲ, ଏଇଟାକୁ ବ୍ଲଡ଼ ପ୍ରେସର ଅଧିକାର ଏଇଟା ଯିବନି, ଏଇଟା ନର୍ମାଲ ରହିବ। ଖାଲି ରେଗୁଲାରଲି ଖାଲି ମାନେ ବିପିଟା ଚେକଅପ୍ କରାନ୍ତୁ ଏବଂ ଯାହା ଡାକ୍ତର ଯେଉଁ ନର୍ମାଲ ଯେଉଁ ସବୁ ଆଡ଼ଭାଇସ୍ କରୁଛନ୍ତି ମେଡ଼ିସିନ ସେଇଟା ଖାଆନ୍ତୁ। ଏଇଟା ବ୍ଲଡ଼ ପ୍ରେସର ମେଡ଼ିସିନ ଏଥିରେ କିଛି ଦରକାର ନାହିଁ। ଜାଗ୍ରତ ମାନେ ଆପଣ ରେଗୁଲାରଲି ସେ ଯେଉଁ ମେଡ଼ିସିନ ଯାହା ଆପଣ ଆଡ଼ଭାଇସ୍ କରିବେ ଡାକ୍ତର ନିକଟସ୍ଥ ଡାକ୍ତର ଯାହା ପାଖରେ ଆପଣ ଚେକଅପ୍ କରୁଛନ୍ତି ତାଙ୍କଠୁ କନସଲ୍ଟ କରିକି ମେଡ଼ିସିନ ଠିକ ଭାବରେ ଖାଇବେ, ଆଉ ଓଜନକୁ କଣ୍ଟ୍ରୋଲ କରିବେ, ଓଜନ ବେଶୀ ବଢ଼େଇ ଦେବେନି, ଓଜନ କଣ୍ଟ୍ରୋଲ କରିବେ, ଆଉ ହଁ ଫାଷ୍ଟଫୁଡ଼ ଆଭଏଡ଼ କରିବେ, ରେଗୁଲାରଲି ଆମର ଯାହା ସନ୍ତୁଳିତ ଖାଦ୍ୟ ଖାଇବେ ଏବଂ ଚଲାଚଲି ଟିକେ କରିବେ, ଏକ୍ସରସାଇଜ୍ କରିବେ, ଚଲାଚଲି କରିବେ। ନା ଖାଦ୍ୟ କିଛି ନା ନାଇଁ, ଖାଦ୍ୟ ଖାଆନ୍ତୁ, ଖାଦ୍ୟ କିଛି ମନା ନାହିଁ, କାରଣ ଖାଦ୍ୟ ଦରକାର ଛୁଆ ପାଇଁ ତ ଖାଦ୍ୟ ଦରକାର। ହଁ ୱାକ୍ କରିବେ, କିନ୍ତୁ ଏମିତି ଦୌଡ଼ିବେନି କି ପହଁରା ପହଁରି କରିବେନି, ନର୍ମାଲ ଖାଲି ଚାଲିବେ ଏମିତି।
1: ନିହାତି ଭାବରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧରେ ଅବହେଳା କରିବେନି, ବିପିକି କଣ୍ଟ୍ରୋଲ କରିବାର ଅଛି, ଔଷଧ ବିଲକୁଲ ଅବହେଳା କରିବେନି, ଯେମିତି ପରାମର୍ଶ କରିଛନ୍ତି ସେ ଅନୁସାରେ ଔଷଧ ନେବେ, ସେ ହେଉଛି ମୁଖ୍ୟ କଥା।
2: ଡକ୍ଟର
1: ହଁ ପରାମର୍ଶ, ହଁ ହଁ ବାସ୍ ବାସ୍ ବାସ୍।

0: ଗର୍ଭାବସ୍ଥା ପୂର୍ବରୁ ଆମେ ଯଦି ହାଇ ବ୍ଲଡ୍ ପ୍ରେସର ଅଛି କେମିତି ନିଜକୁ ସୁଧାରିବା?
1: ଗର୍ଭାବସ୍ଥାରୁ ଯଦି ପୂର୍ବରୁ ଯେଉଁମାନଙ୍କର ବ୍ଲଡ୍ ପ୍ରେସର ଲୋକଙ୍କର ଅଧିକା ରହୁଛି, ତାହେଲେ ତ ସେ ନିଶ୍ଚୟ ଭାବରେ କେଉଁ ଡାକ୍ତରଙ୍କୁ ଦେଖେଇକି ମେଡିସିନ ବ୍ୟବହାର କରୁଥିବେ। ତାହେଲେ ଯେହେତୁ ଗର୍ଭ ରହିଲା ପରେ ମା ଯେମିତି ମାନେ ମାଆଟା ଯେମିତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଶିଶୁ ଏବଂ କେତେଟା ମେଡିସିନ ଗୁଡ଼ା ଯେଉଁଗୁଡ଼ାକ ପ୍ରେଗନେନ୍ସି ସମୟରେ ଦେଇ ହେବନି, ତ ସେ ସମୟ ବେଳେ ଦେଖିବାର ଅଛି କେତେଟା ମେଡିସିନ। ଯେମିତି ଆମର ଗୋଟେ ଏସି ଇନହିବିଟର ଅଛି, ମାନେ ଆଞ୍ଜିଓଟେନ୍ସିନ୍ କନଭର୍ଟିଂ ଏନଜାଇମ୍ ଇନହିବିଟର ଅଛି, ଆଉ ଗୋଟେ ଆଞ୍ଜିଓଟେନ୍ସିନ୍ ରିସେପ୍ଟର ବ୍ଲକର ଅଛି, ସେଗୁଡ଼ା ସବୁ ଦେଇ ହେବନି। କିନ୍ତୁ କେତେଟା ଡ୍ରଗ୍ ସେଫ୍ ପ୍ରେଗନେନ୍ସିରେ, ମିଥାଇଲ୍ ପାରାବେଟାଲଲ୍, ଯେଉଁ ଡ୍ରଗ୍ ଗୁଡ଼ା ପ୍ରେଗନେନ୍ସିରେ ସେଫ୍, ସେଇ ଡ୍ରଗ୍କୁ ସେଇ ମେଡିସିନ ଗୁଡ଼ାକ ବ୍ୟବହାର କରିବେ। ଯେଉଁ ମେଡିସିନ ଗୁଡ଼ାକ ସବୁ କ୍ଷତିକାରକ ହେବ ଛୁଆ ପାଇଁ, ସେ ମେଡିସିନଟାକୁ ଚେଞ୍ଜ କରିକି ଯେଉଁଗୁଡ଼ାକ ପ୍ରେଗନେନ୍ସି ସେଫ୍ ମେଡିସିନ, ସେ ମେଡିସିନ ବ୍ୟବହାର କରିବେ।
0: ଯଦି ଆମେ ପୂର୍ବରୁ ନିଜକୁ ସତର୍କ କରିବା ତାହେଲେ ଗର୍ଭାବସ୍ଥାରେ କୌଣସି ପ୍ରକାର
1: ଅସୁବିଧା ନାହିଁ।
0: ପ୍ରସବ ପରେ ହୁଏତ ଏଇ ଯେଉଁ ଉଚ୍ଚ ରକ୍ତଚାପଟା ସୁଧୁରି ଯାଏ କି?
1: ପ୍ରାୟତଃ ସୁଧୁରି ଯାଏ, କିନ୍ତୁ କେତେକାଂଶ ଏଇଟା ମାନେ ଲଙ୍ଗ ଟର୍ମରେ ମାନେ ପୁରା ଯେମିତି ଆମେ କ୍ରୋନିକ ହାଇପରଟେନସନ କହୁଥିଲେ ସେମିତି ହାଇପରଟେନସନ ରହିଯାଏ କେତେ ଜଣଙ୍କର। ଆମର ଯେଉଁ ଡେଫିନେସନ ସଂଜ୍ଞା ଅନୁସାରେ, ଯେଉଁ ଜେଷ୍ଟେସନ ହାଇପରଟେନସନ ଅନୁସାରେ, ଯେଉଁ 20 ସପ୍ତାହ ପରେ ଆମର ଦେଖାଯିବ 140 / 90

0: ପ୍ରେଗନେନ୍ସି ମାନେ ଯୋଉଟା ଆଭଏଡ୍ କରିବା କଥା, ଆଉ ଲେଟ୍ ଏଜ୍ର ପ୍ରେଗନେନ୍ସି ଯୋଉଟା 35 ବର୍ଷ ପରେ ଆଭଏଡ୍ କରିବା କଥା। କିନ୍ତୁ ସମସ୍ତଙ୍କର ପାରିବାରିକ ଅସୁବିଧା, କାହାର କିଏ ଏକାଡେମିକ ଗ୍ରୋଥ ପାଇଁ କିଏ ଇଏ କରୁଛି, ଲେଟ୍ରେ ବାହା ହେଉଛି, ତ ସେଗୁଡ଼ାକ ତ ଆମ ପର୍ସନାଲି ଇଏ ଜିନିଷଟା ଆମେ ଇଏ କରିପାରିବାନି। କିନ୍ତୁ ନର୍ମାଲି ସବୁ ଆମର 25ରୁ 35 ବର୍ଷ ଭିତରେ ପ୍ରେଗନେନ୍ସି ରଖିଲେ ଭଲ।
1: ବଢ଼ିଆ କଥାଟି ପଚାରିଲେ, ଯୋଉଟାକି ଲୋକମାନେ ସେଟା ଜାଣନ୍ତୁ, ସତର୍କ ହୁଅନ୍ତୁ, ଚେଷ୍ଟା ବି କରନ୍ତୁ, ଯୋଉଠି ନିହାତି ଭାବରେ ହେଇପାରୁଛି ବୟସ ସୀମା ଭିତରେ ହେଲେ ଭଲ କଥା। ରହିଲୁ, ଧନ୍ୟବାଦ,
2: ନମସ୍କାର।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ କହୁଥିଲେ? ଆପଣଙ୍କର କଣ ପରାମର୍ଶ ନେବାକୁ ଚାହୁଁଛନ୍ତି ସାର୍, ଶୁଣୁଛନ୍ତି, ପଚାରନ୍ତୁ।
2: ସାର୍ ନମସ୍କାର, ମୁଁ ଜାଣିବାକୁ ଚାହୁଁଛି ଯେ ପ୍ରେଗନେନ୍ସି ଟାଇମ୍ରେ ହାଇ ବିପି ଟାବ୍ଲେଟ ଯିଏ ନଉଥିବ ସେଟା ଛୁଆ ଉପରେ ମାନେ ତାର ପ୍ରଭାବ କଣ ପଡେ କି?
0: ହଁ,
1: ମାନେ ଟାବ୍ଲେଟ ନଉଥିବ ମାନେ ଆପଣଙ୍କ ମାନେ ପ୍ରେଗନେନ୍ସି ପୂର୍ବରୁ ଯଦି ହାଇ ବିପି ଅଛି ସେ ବିଷୟରେ

0: ବଡ଼ ଚିନ୍ତା ଲାଗୁଛି।
1: ଠିକ ଅଛି, ବଢିଆ ପ୍ରଶ୍ନଟେ ପଚାରିଲେ। ମାନେ ଆପଣ ଜାଣିବାକୁ ଚାହୁଁଛନ୍ତି ଏବେଠୁ ସେ ଯଦି ସାବଧାନତା ସତର୍କତା ଅବଲମ୍ବନ କରିବ ସେ ଅସୁବିଧାରେ କେମିତି ନ ପଡିବ, ସେଥିପାଇଁ କ'ଣ କରିବାକୁ ପଡିବ? ସାର୍ କହୁଛନ୍ତି, ଆପଣ ଶୁଣନ୍ତୁ।
0: ହଁ ମ୍ୟାଡ଼ାମ କୁହନ୍ତୁ।
2: ହଁ, ଆପଣ ଯୋଉ ମେଡିସିନ ପ୍ରେଗନେନ୍ସି ପୂର୍ବରୁ ବ୍ୟବହାର କରୁଛନ୍ତି, କେତେଟା ମେଡିସିନ ଯୋଉଟା କି ପ୍ରେଗନେନ୍ସି ହଉ ହଉ ସେ ମେଡିସିନ ସବୁ ଚେଞ୍ଜ ହେବା ଦରକାର ଅଛି, କାହିଁକିନା ସେଇଟା ପ୍ରେଗନେନ୍ସି ସମୟରେ ଦେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଇବ। କେମିତି? କେତେ ଗୁଡ଼ାକ ସବୁ ମାନେ କନ୍ଜେନିଟାଲ ଆନୋମାଲି ତିଆରି କରିବ, ମାନେ ଗ୍ରହଣ ଖଣ୍ଡିଆ, ଛୁଆର କିଡ଼ନୀର ଅସୁବିଧା କରାଇବ, ତ ସେଇ ସବୁ ମେଡିସିନ ଗୁଡ଼ା ଚେଞ୍ଜ କରିକି ଯେଉଁଗୁଡ଼ାକ ପ୍ରେଗନେନ୍ସିରେ ନିରାପଦ ମାନେ ଛୁଆ ଉପରେ ପ୍ରଭାବ ପକାଇବନି, ସେମିତିଆ ମେଡିସିନ ଯେଉଁଗୁଡ଼ାକ ସବୁ ଆମର ବଜାରରେ ମିଳୁଛି, ଯେଉଁଗୁଡ଼ାକ ସବୁ ମିଥାଇଲ ଡୋପା, ଲାବେଟାଲୋଲ ବଟିକା, ନିଫେଡ଼ିନ ବଟିକା, ଏସବୁ ବଟିକା ବ୍ୟବହାର କରିବେ। କିନ୍ତୁ ଆପଣ ଯଦି ସବୁ ଟେଲମିସେଟାନ ବଟିକା କି ଏଇଭଳିଆ ବ୍ୟବହାର କରୁଥିଲେ, ରାମିପ୍ରିଲ ବଟିକା, ତାହେଲେ ଏଗୁଡ଼ାକ ସବୁ ବନ୍ଦ କରି

0: ଛୁଆ ଜନ୍ମ ହେଲା ପରେ ଛୁଆର ଆପଗାର ସ୍କୋର ମାନେ ଛୁଆ ରେସ୍ପିରେଟରୀ ଡିଷ୍ଟ୍ରକ୍ସନ ଛୁଆ ଠିକରେ କାନ୍ଦିବନି, ଛୁଆକୁ ଆଇସିୟୁ ଆଡମିସନ ଦରକାର ହେଇପାରେ,
1: ଓଜନ ବି କମ୍
0: ଓଜନ
1: ଜାଣି
0: ଲୋ ଆର୍ଥର ଛୁଆ ଜନ୍ମ ହେବ, ତେଣୁ ଏଗୁଡ଼ାକ ସବୁ ଛୁଆ ପାଇଁ ବିପଦ। ତେଣୁ ଠିକ୍ ଭାବରେ ଆପଣ ପ୍ରେଗନେନ୍ସି ହେବା ପରେ ନିୟମିତ ଭାବରେ ରେଗୁଲାରଲି ଚେକଅପ୍ କରାନ୍ତୁ, ନିକଟସ୍ଥ ପାଖରେ ଯେଉଁ ଡାକ୍ତର ଆଭେଲେବଲ୍ ଅଛନ୍ତି ତାଙ୍କ ପାଖରେ ଚେକଅପ୍ କରାନ୍ତୁ, ଏବଂ ଯେଉଁ କ୍ୟାଲସିୟମ ଟାବଲେଟ୍ ଦିଆଯାଉଛି ତାକୁ କ୍ୟାଲସିୟମର ଠିକ୍ ମାତ୍ରାରେ କ୍ୟାଲସିୟମ ଟିକେ ଖାଆନ୍ତୁ, ଏବଂ ନିଜ ଓଜନ କଣ୍ଟ୍ରୋଲ ରଖନ୍ତୁ, ରେଗୁଲାରଲି କିଛି ପରିମାଣରେ ଏକ୍ସରସାଇଜ କରନ୍ତୁ, ଗୁଡ଼ାକ ସବୁ।

0: ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୈବନ୍ୟ କାର୍ଡରେ ଚିକିତ୍ସା ହୋଇପାରୁଛି।
1: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ଇଏଟି, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସମ ହସ୍ପିଟାଲ, ଶିଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ମଝିରେ ସୁଧାନ ପୁରୀଙ୍କ ଗୀତ ରଚନା ଯତୀନ ଲଲିତଙ୍କ ସଙ୍ଗୀତ କଥାଚିତ୍ର ଜୁରିତା ଓହି ସିକନ୍ଦର କଥାଚିତ୍ରରେ ଏହି ଗୀତ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରକମ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ସୁରେନ୍ଦର ବିଦ୍ୟାଧରଙ୍କ ରଚନା ବାସୁଦେବ ରଥଙ୍କ ସଙ୍ଗୀତବଦ୍ଧ କଥାଚିତ୍ର ଆରତୀର ଏହି ଗୀତ ଗାଇଛନ୍ତି ଆଶା ଭୋସଲେ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ

ସୁଗମ ସଙ୍ଗୀତର ଏହି କାର୍ଯ୍ୟକ୍ରମର ଶେଷ ସଙ୍ଗୀତର କଣ୍ଠଶିଳ୍ପୀ ଥିଲେ ଅତୀଶ କୁମାର ମଜୁମଦାର। ଶେଷ ହେଲା ସୁଗମ ସଙ୍ଗୀତର ଏହି କାର୍ଯ୍ୟକ୍ରମ। ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଏବଂ ପ୍ରସାର ଭାରତୀର ମୋବାଇଲ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ। ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମର ସମୟ ଷ୍ଟୁଡ଼ିଓ ଦିନ 11:30 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ପଦ୍ମଜା ପାଣିଗ୍ରାହୀ। କାର୍ଯ୍ୟକ୍ରମ ପୂର୍ବରୁ ଶୁଣନ୍ତୁ କିଛି ବିଜ୍ଞାପନ।

0: ଆପଣଙ୍କୁ କହିଥିଲେ ଯେ କିଛି ଗୋଟେ କ୍ୟାରିୟର କେମିତି ଚୁଜ୍ କରାଯାଏ ସେ ସମୟ କଥା କୁହନ୍ତୁ ଟିକେ।
1: ମୋର ଜନ୍ମ ଥିଲା 1990, ତ ଆମର ସେତେବେଳେ ଯେତେବେଳେ ଜେନେରେସନ ଥିଲା ସେତେବେଳେ ଝିଅମାନେ ଏତେ ଆଡଭାନ୍ସ ନଥିଲେ। ମୁଁ ବି କହୁଛି ମାନେ ମୋର ବି ଗୋଟେ ମୁଁ ଏମିତି ଗୋଟେ ଫ୍ୟାମିଲିକୁ ବିଲଙ୍ଗ କରେ ଯୋଉଠିକି ଏତେ ଆମେ ଆଡଭାନ୍ସ ହେଇନଥିଲୁ ସେତେବେଳେ। ଘରର ମାନେ ମୋର ପରିବାର ଲୋକଙ୍କ ଅନ୍ୟମାନଙ୍କର ବି ଧାରଣା ଥିଲା ଯେ ଗୋଟେ ଝିଅ ପାଇଁ ହେଲେ ଶିକ୍ଷକ ଚାକିରି ହିଁ ସବୁଠୁ ଭଲ। ଟାଇମରେ ସ୍କୁଲ କରିବ, ଟାଇମରେ ଘରକୁ ଆସିବ, ତାପରେ ବାକି ସମୟଟା ସେ ତାର ପରିବାର ସହ ସମୟ ବିତେଇବ, ଏମିତି କିଛି ଅସୁବିଧା ହବନି। ତ ସେ ଟାଇମରେ ମୁଁ ଯଦିଓ ପାଇଥିଲି ବୁଲାରେ ଡେଣ୍ଟାଲ ପାଇଥିଲି କିନ୍ତୁ ଯାଇପାରିନଥିଲି। ମାମା ବାବା କହୁଥିଲେ କି ଝିଅ ପିଲା ପାଇଁ ଶିକ୍ଷକତା ହିଁ ସବୁଠାରୁ ବେଷ୍ଟ ଜବ୍। ସେତେବେଳେ ଯେତେବେଳେ ମୁଁ ସିଟି ପାଇଲି, ଫାର୍ଷ୍ଟ ସିଲେକ୍ସନ ରେ ହିଁ ପାଇଯାଇଥିଲି, ବାବା ମା ସେଇଠି ଜଏନ୍ କରିଦେଲି। କିନ୍ତୁ ମୁଁ ହାଇସ୍କୁଲରୁ ମୋର ଗୋଟେ ଏମ୍ ଥିଲା ଯେ ମୁଁ ଗୋଟେ ଆଷ୍ଟ୍ରୋନଟ୍ ହେବି। ଆଷ୍ଟ୍ରୋନଟ୍ ହବାଟା ଏତେ ସହଜ ନଥିଲା ସେଇ ସମୟରେ, ସେଥିଲାଗି ଏଇଟା ହିଁ ଭଲ ଲାଗିଲା। ଆସ୍ତେ ଆସ୍ତେ ମୁଁ ଏ କର୍ମକ୍ଷେତ୍ରରେ ଏତେ ଓତପ୍ରୋତ ଭାବରେ ଜଡିତ ହେଲି, ଛୋଟ ଛୁଆଙ୍କ ସହିତ ସମୟ ବିତେଇବା ବି ମତେ ଭଲ ଲାଗିଲା। ଏବେ ମତେ ମୋ ଜବ୍ ରେ ମୁଁ ବହୁତ ସାଟିସ୍ଫାଏଡ୍ ଅଛି।

0: ଇଏ ତ ଗଲା ଆପଣଙ୍କର କର୍ମ ଜୀବନର କଥା ମ୍ୟାଡମ୍। ତେବେ କେବେ ଆପଣଙ୍କର ପାଠ ସରିଲା ଆଉ ବାହାଘର? ଆମର ଯେହେତୁ ଏଇ ଅଞ୍ଚଳରେ ଟିକେ ଯୋଉମାନଙ୍କୁ ବି ଶୀଘ୍ର ବାହା କରିଥିବାର ଚଳଣି ରହିଛି, ତ ଆପଣଙ୍କର ବି ସେମିତି, ଯେମିତିକି ବାବା ବି ଦୂରରେ ରହୁଥିଲେ, ତ ଆପଣଙ୍କୁ ବି ବାହାଘର ପାଇଁ ଜଲ୍ଦି କରିଥିଲେ ନା? ଆପଣଙ୍କର ବାହାଘର କେମିତି କଣ ହେଇଥିଲା?
1: ମାନେ ଇଣ୍ଟରେଷ୍ଟିଂ, ମୋର 2011ରେ ମୋର ପୋଷ୍ଟିଂ ହେଇଥିଲା, ସେତେବେଳେ ମୋର 20 ବର୍ଷ ହେଇଥିଲା। ବିବାହ ହେଇଥିଲା 2012ରେ। ତ 2011ରେ ମାନେ ମୋ ମାମା ଯେତେବେଳେ ଆସିଷ୍ଟାଣ୍ଟ ଥିଲେ, ତାଙ୍କର ଯିଏ HM ଥିଲା, ସିଏ ହଉଛନ୍ତି ମୋ ସ୍ୱାମୀଙ୍କର ଅଜା। ତ ସିଏ ମତେ, ଯେହେତୁ ମୁଁ ପାଇଯାଇଥିଲି ଏତେ ଅର୍ଲି ଏଜ୍ ରେ, ଜବ୍ ହେଇଯାଇଥିଲା, ମୁଁ ଡିଷ୍ଟାନ୍ସ ରେ ଗ୍ରାଜୁଏସନ୍ କଲି, ଡିଷ୍ଟାନ୍ସ ରେ BD କଲି, ପୁଣି ଡିଷ୍ଟାନ୍ସ ରେ ବି MA ଇନ୍ ଇଂଲିଶ କଲି। ମୋ ସ୍ୱାମୀ, ମୋର ଶାଶୁଶ୍ୱର ମତେ ଏଥିରେ ବହୁତ କୋପରେଟ୍ କରିଛନ୍ତି, ଡିଷ୍ଟାନ୍ସ ରେ ସବୁ ପଢିବା ପାଇଁ ହେଲି। ତ ବାହାଘର ପରେ ବି ମୁଁ ପଢୁଥିଲି, ତାଙ୍କ ଅଜା ହିଁ ମତେ ଦେଖିଥିଲେ ବସ୍ ରେ, ଦେଖିକି ସେ ମୋ ମାମାଙ୍କୁ ଗୋଟେ ପ୍ରପୋଜାଲ ଦେଇଥିଲେ ଯେ ଝିଅ ପାଇଁ ହେଲି ମୋର ଜଣେ ନାତି ଅଛନ୍ତି ଆଉ ତାଙ୍କ ପାଇଁ କରିବା। ତ ପ୍ରସ୍ତାବ ପକେଇଲେ, ଆଉ ଏଇଟା ମୋର ପ୍ରଥମ ପ୍ରସ୍ତାବ ଥିଲା, ମତେ ଦେଖିବାକୁ ଇଏ ଆସିଲେ, ଏ ଫାଷ୍ଟଟା ହିଁ ମୋର ଫାଇନାଲ ହେଇଗଲା।

0: ପ୍ରତିକୂଳ ହଉ, ସେଇ ଯଦି ଚାବୁକ ମାଡକୁ ଦି ଜଣ ଯାକ ପିଠି ଦେଖେଇକି ସହିବେ, ତ ହାତ ଧରା ଧରି ହେଇ ଚାଲିବେ, କୌଣସି ପ୍ରକାର ଝଡ଼ଝଞ୍ଜା ଆସିଲା ତାର ମୁକାବିଲା ଏକାଠି ଯଦି କରିବେ ତାହେଲେ ସେଟା ଆରାମସେ ଚାଲିଯିବ। ମୁଁ ଯେତେବେଳେ ଜବ୍ କଲି, ମୁଁ ଘର ବି କାମ କରିକି ଯାଉଥିଲି, କିଛିଟା ଯଦି ବଳକା ରହିଯାଉଥିଲା ମୋ ଶାଶୁ ବି କରୁଥିଲେ, ସ୍ୱାମୀ ତାକୁ ଗୋଟେ ପଜିଟିଭ ୱେରେ ନଉଥିଲେ, ମୋର ଶ୍ୱଶୁର ବି ତାକୁ ପଜିଟିଭ ୱେରେ ନଉଥିଲେ, କୋଉଠି ନା କୋଉଠି ସମସ୍ତେ ଗୋଟେ ଘରେ ସ୍ୱାମୀ ଶାଶୁ ଶ୍ୱଶୁର ମୁଁ ହାତ ଧରାଧରି ହେଇକି ସୁରୁଖୁରୁରେ ମାନେ ବାଟ ଚାଲି ଚାଲି ଆଜି ପର୍ଯ୍ୟନ୍ତ ମୋର ବିବାହ ଜୀବନ ବା ସାଂସାରିକ ଜୀବନର ରଥ ସୁରୁଖୁରୁରେ ଚାଲି ଚାଲି ଯାଇଛି ଭଗବାନଙ୍କ ଆଶୀର୍ବାଦରୁ।
1: ବର୍ତ୍ତମାନ ଆମେ ଟିକେ ସାର୍ଙ୍କ ସହିତ କଥା ହେବା।
2: ସାର୍ ନମସ୍କାର, ପ୍ରଥମେ ଆପଣଙ୍କର ପରିଚୟ ଆମ ଶ୍ରୋତାଙ୍କୁ ଦିଅନ୍ତୁ।
3: ନମସ୍କାର, ମୋ ନାଁ ହେଉଛି ସୁନୀଲ କୁମାର ରଥ।
2: ମୋର ପ୍ରଥମ ପ୍ରଶ୍ନ ଆପଣଙ୍କୁ ଏହା ରହିବ ସାର୍, ଯେ ଆପଣ ଆଉ ମ୍ୟାଡମ୍ ପ୍ରାୟତଃ ଅଲଗା ଅଲଗା ରୁହନ୍ତି ନିଜର କର୍ମଜୀବନ ଯୋଗୁଁ। ତ ପ୍ରଥମେ ଯେତେବେଳେ ବାହାଘର ଠିକ ହେଇଥିଲା, ଏଇ ଜିନିଷଟା ଯେ କାଳେ ଅସୁବିଧା ସୃଷ୍ଟି କରିବ ଏଇ କଥା ଭାବିଥିଲେ କି?
3: ଭାବୁଥିଲି ମୁଁ ଟ୍ରାନ୍ସଫର ହେଇଯିବ ଏପଟେ ପଳେଇ ଆସିବି ବୋଲି ଭାବୁଥିଲି, ପସିବଲ ହେଇପାରୁନି।
2: ଗୋଟେ ଝିଅଟିଏ ଗୋଟେ ପରିବାରକୁ କେମିତି ଭଲ ଭାବରେ ଗଢିପାରିବ ବା ସଂସାରକୁ ସୁନ୍ଦର କରିପାରିବ, କଣ ଭାବି ଆପଣଙ୍କୁ ମ୍ୟାଡମଙ୍କୁ କଣ ଦେଖିକି ଆପଣଙ୍କୁ ଲାଗିଥିଲା ଯେ ହଁ ଏଇ ଝିଅଟି ମୋ ପାଇଁ ଠିକ ବୋଲି?
3: ଆକ୍ଚୁଆଲି ମୋର ଜଣେ ରିଲେସନ ଅଜା ହେବେ, ସିଏ ବି ତାଙ୍କର ନିୟର ରିଲେସନ ହେବେ, ସିଏ ତାଙ୍କ ମାମା ଆଉ ଆମର ସେ ଅଜା ମିଶିକିରି ଗୋଟେ ସୁଟେ ବୋଲି ଜବ୍ କରୁଥିଲେ। ତାଙ୍କର ଆମର ଆସିଥିଲା ପ୍ରପୋଜାଲ, ମୁଁ ଦେଖିବା ପାଇଁ ଯାଇଥିଲି। ଦେଖିଲା ବେଳେ ଦେଖିଲି ତାଙ୍କର ଏକ ଫ୍ୟାମିଲି ପୁରା ଏଜୁକେଟେଡ ଫ୍ୟାମିଲି, ଇଏ ବି ଭଲ ଦେଖିବା ପାଇଁ ଭଲ, ସିଏ ମୋ ଘର ପାଇଁ ସୁଟ୍ ହେଇପାରିବ ବୋଲିକିରି ଠିକ ଠିକ ଭାବିଲି ଆଉ। ବାହାର ପରେ ବି ସିଏ ଆକ୍ଚୁଆଲି ସି ଇଜ୍ ଭେରି ଲକି ଫର ମି।
2: ପ୍ରକୃତରେ ପୁରୁଷ ମାନଙ୍କର ବି ଗୋଟେ ଡର ଥାଏ ଯେ ଯେତେବେଳେ ଗୋଟେ ଯୌଥ ପରିବାରକୁ ଝିଅଟିଏ ବୋହୂ ହେଇକି ଆସିବ, ପୁରୁଣା ଘରର ବା ତା ନିଜ ମା ଘରର ଚାଲିଚଳଣିକୁ ସବୁ ନେଇକି ଆସିବ, ନୂଆ ଘର ସହିତ କେମିତି ଆଡଜଷ୍ଟ ହେବ, ଆପଣ ପାଖରେ ବି ନଥିଲେ, ଆପଣ କେମିତି ଭାବିଥିଲେ କି ସେ ଆଡଜଷ୍ଟ ହେଇଯିବେ ବୋଲି?
3: ନା ମୁଁ ମଝି ମଝିରେ ଆସେ, 15 ଦିନ ମାସେରେ ବା ଆସେ, ଦୁଇ ଚାରି ଦିନ ହୁଏ, ସିଏ ମଝି ମଝିରେ ଛୁଟି ନେଇକି ମୋ ପାଖକୁ ଆସେ, ଏମିତି ଫ୍ୟାମିଲିରେ କୋପରେଟ ଚାଲିଛି ତ, ଏହା ତ ଦୁନିଆ ଆଉ।
2: କିନ୍ତୁ ବେଶୀ ମିସଅଣ୍ଡରଷ୍ଟାଣ୍ଡିଂ ତ ସେତେବେଳେ ହିଁ ହୁଏ ଯେତେବେଳେ ଝିଅଟି ନୂଆ ହେଇକି ଆସିଥିବ, ପାଖରେ ରହିପାରୁନଥିବ, ତ ତାର ଗୁଡାଏ ରାଗ ତାର ଗୁଡାଏ ଅଭିମାନ ମନରେ ବାନ୍ଧି ହେଇଥିବ, ସ୍ୱାମୀଙ୍କୁ ପାଖରେ ଦେଖିଲେ ଅଧିକ ଅଭିମାନୀ ହେଇଯାନ୍ତି ଝିଅ ମାନେ।
3: ସିଏ ତ ଟିକେ ହେଇଛି ହେଇଛି,
2: ଏମିତିରେ ବି ଆପଣଙ୍କର ନାଳା ସନ୍ତାନ ବର୍ତ୍ତମାନ ବର୍ତ୍ତମାନ ଏମିତି
3: ଆସିଥିଲେ, ଏବେ ଯେହେତୁ ମୋର ଜବ୍ ପାଇଁ ବୋଲି ମୁଁ ଟିକେ ସାଉଥ ଓଡ଼ିଶା ଆମର ମୋ ଜୋନ୍ ଇନକ୍ଲୁଡ କରିଛି, କରିକି ଏଠି 15 ଦିନ 10 ଦିନ ଆସିକି 4 ଦିନ ମାନେ ଏପଟେ ଡ୍ୟୁଟି ଆଡ଼ରେ ଡ୍ୟୁଟି କରିକି ଆସି ରୁହେ ମୁଁ, କିନ୍ତୁ ଅପ୍ ଆଣ୍ଡ ଡାଉନ୍ ଚାଲେ, ଭାବୁଛି ଫ୍ୟୁଚର ଆସିବା ପାଇଁ ଦେଖାଯିବ କଣ ହଉଛି ଭଗବାନ।
2: ପିଲା ଦୁଇଟିଙ୍କି ଧରିକି ସେ ଯୋଉ ଏକୁଟିଆ ବି ଚଳଉଛନ୍ତି ବା ଘର ସହିତ ବି ମିଳିମିଶିକିରି ସୁରୁଖୁରୁରେ ସଂସାରକୁ ଚଳଉଛନ୍ତି, ସେଥିପାଇଁ ଆପଣ ନିଶ୍ଚୟ ନିଜକୁ ମାନେ ଗର୍ବିତ ତ ନିଶ୍ଚୟ ମନେ କରୁଥିବେ।
3: ଆଶା
2: କରିବୁ ସାର୍ ଯେ ଆପଣ ଦୁଇ ଜଣ ଦୂରରେ ଥାଇକି ସଂସାରକୁ ଏତେ ସୁନ୍ଦର ଆଗକୁ ବଢେଇକି ନଉଛନ୍ତି, ଯେତେବେଳେ ପୁଣି ପୁରା ସବୁଦିନ ପାଇଁ ପାଖରେ ରହିବାର ସୁଯୋଗ ମିଳିବ ଆପଣ ଦୁହେଁ ଏମିତି ହିଁ ଖୁସିରେ ରହିବେ ବୋଲି।

0: ଜାଣିଲୁ ମୋର ଟ୍ୱିନ୍ସ ଅଛି, କନସେଭ୍ ହେଲା ଦିନଠୁ ମୁଁ କାକିନାଡ଼ା ସିଫ୍ଟ ହେଲି ଆରମ୍ଭରୁ ହିଁ। ମୋ ହଜବେଣ୍ଡ ମୋ ପାଖରେ ରହୁଥିଲେ, ମୁଁ ରନ୍ଧାରନ୍ଧି କରିଦଉଥିଲି, କିନ୍ତୁ ହଜବେଣ୍ଡ ବି ପାଖରେ ଥିଲେ, ସେ ବହୁତ କୋପରେଟିଭ। ଯଦି ମାନେ ମୁଁ ଆପଣଙ୍କୁ କହିଲା ବେଳେ ବି ଏବେ ଭାବ ବି ଭଳ ହେଇଯାଉଛି ଯେ କଣ କହିଲେ, ଯଦି ମେଡ୍ ବି ଆସିନଥିବ ମୋ ହଜବେଣ୍ଡ ସଫାସଫି ବାସନ ମଜାମଜି ଏମିତି ବି ମୋତେ ସାହାଯ୍ୟ କରିଛନ୍ତି, ବହୁତ କେୟାର ନେଇଛନ୍ତି।
1: ଗୋଟିଏ ଗୋଟିଏ ଛୁଆଙ୍କୁ ପାଳିବା ଏତେ କଷ୍ଟ, ଯେତେବେଳେ ଦୁଇଟି ଛୁଆଙ୍କୁ କୋଳରେ ଧରିଲେ କଣ ଅନୁଭବ ହେଇଥିଲା ମ୍ୟାଡମ?
0: ହଁ, ଡର ଥିଲା ଆକ୍ଚୁଆଲି ମନରେ, ମୋର ଡେଲିଭରି ହେଲା ଯେ ଡର ଥିଲା, ଯେହେତୁ ପ୍ରଥମ ଛୁଆଟି ଆମର ଆମେ ହରେଇଥିଲୁ, ତ ଦ୍ୱିତୀୟ ଛୁଆଟା ହେଲା ପର୍ଯ୍ୟନ୍ତ ମନରେ ବହୁତ ଭୟ ଥିଲା। ଦେଖିଲା ପରେ ଆଉ ଆପଣଙ୍କୁ କଣ କହି, ଗୋଟେ ମା ହବାର ମାନେ ତାର ଯୋଉ ଆବେଗ, ତାର ଶାବ୍ଦିକ ପରିପ୍ରକାଶ ନାହିଁ, ମାନେ ସମ୍ ଫିଲିଙ୍ଗସ କେନଟି ଏକ୍ସପ୍ରେସ ଇନ୍ ୱାର୍ଡସ, ତ ତାକୁ କଣ ମୁଁ ଶବ୍ଦରେ କହିବି।

0: ବର୍ତ୍ତମାନ ପଚାରିବି, ଆପଣ ଯେହେତୁ ଲେଖାଲେଖି ଟିକେ କରନ୍ତି, ମଝିରେ ମଝିରେ ଯୋଉ ସାହିତ୍ୟ ସମ୍ମିଳନୀ ହେଲା କିମ୍ବା କୋଉଠି କବି ସମ୍ମିଳନୀ ହେଲା, ଏଇସବୁକୁ ଯିବା ପାଇଁ ଘରେ କିଛି ଅପେକ୍ଷା କରନ୍ତିନି?
1: ନା ନା, ଅନୁମତି ମତେ ବହୁତ ସାହାଯ୍ୟ ମିଳିଛି। ମୋର ନାଟକ ବି ମାନେ ବାହାରେ, ଆମର ଗଞ୍ଜାମ ଜିଲ୍ଲା ବାହାରେ ବି, ଅନ୍ୟ କୋଉ ଜିଲ୍ଲାରେ ହେଲେ ବି ମୋ ଶାଶୁ ଶ୍ୱଶୁରଙ୍କର କୌଣସି ଆପତ୍ତି ନଥାଏ। ମୋ ସ୍ୱାମୀ ବି ମୋ ସହିତ ପ୍ରେଜେଣ୍ଟ ଥାନ୍ତି, ସେ ବି ଯାଆନ୍ତି, ମାନେ ମୋ ନାଟକ ଏନ୍ଜୟ କରନ୍ତି। ମୋ ଘର ଲୋକ ବି ଆସନ୍ତି ବହୁତ ଥର ମୋ ସହିତ।
0: ତେବେ ଆପଣ ଲେଖିଥିବା କିଛି ଛୋଟ କବିତା ଟିଏ ଯଦି ଶୁଣିଦେବେ।
1: ମୋର ଗୋଟେ କବିତା ହେଉଛି, ଦେବଦତ୍ତକୁ ଚିଟାଉ, ରାତିକୁ ସକାଳ ଅଟେ ନ ଦେଇ ଫୁଲର ମହକ ସାଥିରେ ନେଇ ତୁମେ ଗଲା ପରେ ଦେବଦତ୍ତ କାହିଁକି କେଜାଣି, ମୋ ଓଠ ଉପାନ୍ତରେ ଲାଗି ରହିଥିବା ହସଟିକ ଏବେ ମୋତେ ଲାଗେ ଅଚିହ୍ନ ଅଚିହ୍ନା। ତୁମେ କୁହ ନା, ଆବେଗ ଆଉ ପାଣି ଖୁବ ସାମଞ୍ଜସ୍ୟ, ବହୁ ସମୟ ଧରି ଆବଦ୍ଧ ହେଲେ ଦୂଷିତ, ତାକୁ ବହିଯିବାକୁ ଦିଅ, ତାକୁ ବହିଯିବାକୁ ଦିଅ ଦେବଦତ୍ତ, କିଛି ସୃଷ୍ଟି ଅବା ସର୍ଜନାର ଆକାଂକ୍ଷା ନେଇ ବହିଯିବାକୁ ଦିଅ। ଏବେ ଫେରିଲେ ଦେଖିବ

ତୁମେ କୁହ ନା, ଆବେଗ ଆଉ ପାଣି ଖୁବ୍ ସାମଞ୍ଜସ୍ୟ, ବହୁ ସମୟ ଧରି ଆବଦ୍ଧ ହେଲେ ଦୂଷିତ। ତାକୁ ବହିଯିବାକୁ ଦିଅ, ତାକୁ ବହିଯିବାକୁ ଦିଅ ଦେବଦତ୍ତ। କିଛି ସୃଷ୍ଟି ଅବା ସର୍ଜନାର ଆକାଂକ୍ଷା ନେଇ ବହିଯିବାକୁ ଦିଅ। ଏବେ ଫେରିଲେ ଦେଖିବ

0: କରିଦେଲେ ସେ ବହୁତ ଖୁସି ହେଇଯାନ୍ତି।
1: ଏଇଟା ହଉଛି ଗୋଟିଏ ନାରୀର ସାମର୍ଥ୍ୟ, ସେ ପୁରୁଷର ନିରବତାକୁ ବୁଝିପାରେ
0: ହଁ
1: ଠିକ ସେମିତି। ଗୋଟିଏ ପରିବାରକୁ କେମିତି ନାରୀଟି ଆପଣେଇଥାଏ ଯାହାଫଳରେ କି ଗୋଟେ ପରିବାର ବି ହସ ଖୁସିରେ ବଞ୍ଚିପାରେ?
0: ଗୋଟେ ପରିବାରରେ ଦେଖନ୍ତୁ, କାହାର ହସ କାହାର ଆଖିରେ ଆସୁଥିବା ଲୁହ ବା ଗୋଟେ ଅଭିମାନର ଫର୍ଦ୍ଦ, ଏସବୁକୁ ପଢ଼ିବା, ଏସବୁକୁ ଆମେ ନିରିଖି ଅନୁଭବ କରିବା, ମାନେ ଗଭୀର ଭାବରେ ଅନୁଭବ କରିବା। ଆଉ ବେଳେବେଳେ କ'ଣ ନା, ମୁଁ ଭାବେ କି ଯଦି ଆମେ ଆମର ସ୍ୱାର୍ଥଟାକୁ ତ୍ୟାଗ କରିବା ବୋଲେ ଆମେ ସମସ୍ତଙ୍କୁ ଆପଣେଇ ପାରିବା। ତ ପ୍ରଥମେ ଅନ୍ୟମାନଙ୍କ କଥା ବୁଝିବା, ଏଇଭଳି ମୁଁ ମୋର ସଂସାର, ମୋ ଘରକୁ ମୁଁ ବୁଝିବାକୁ ଚେଷ୍ଟା କରେ। ଆଉ ମୋର ଘର ଲୋକ ବି ସମ ପରିମାଣରେ ମୋତେ ସାହାଯ୍ୟ କରନ୍ତି ଆଉ ମୋତେ ବି ବୁଝିବାକୁ ଚେଷ୍ଟା କରନ୍ତି।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆଜି ଆମର କାର୍ଯ୍ୟକ୍ରମରେ ଆପଣ ରହି ସାର୍ ମଧ୍ୟ ରହିଲେ, ଆମକୁ ଆପଣଙ୍କର ସଂସାର ବିଷୟରେ କିଛି କହିଲେ। ଆଶା କରୁଛୁ ନୂଆ ନୂଆ କରି ଘର ସଂସାର ଗଢୁଥିବା ଭଉଣୀମାନଙ୍କ ପାଇଁ ଆପଣଙ୍କର କଥା ପ୍ରେରଣାଦାୟକ ହେବ, ଯେ କେବଳ ନିଜ ସ୍ୱାର୍ଥ କଥା ଆମେ ଭାବିବାନି, ଗୋଟିଏ ପରିବାରର ସମସ୍ତଙ୍କର ମୁହଁରେ କେମିତି ହସ ଫୁଟି ପାରିବ ଏକଥା ଯଦି ଗୋଟିଏ ଝିଅ ଚିନ୍ତା କରିବ ତାହେଲେ ଗୋଟିଏ ପରିବାର ନିଶ୍ଚୟ ହସ ଖୁସିରେ ବଞ୍ଚିବ। କାହିଁକି ନା ଆମେ ଗୋଟିଏ ନୂଆ ପରିବାରକୁ ଯାଇଥାଉ, ଆମେ ଗୋଟେ ଅଲଗା ପରିବାରରେ ପରିବେଶରେ ବଢିଥାଉ, ନୂଆ ପରିବାରରେ ଆମକୁ ଆଗକୁ ସବୁତକ ଜୀବନ ବିତେଇବାର ଥାଏ, ତେଣୁ ଆମେ ପୁରୁଣା ଆମର ଯୋଉ ଅଭ୍ୟାସକୁ ଧୀରେ ଧୀରେ ଟିକେ ଟିକେ କମ କରି କିଛିଟା ନୂଆ ଅଭ୍ୟାସ ଚଳଣିକୁ ଯଦି ଆମେ ଆପଣେଇ ପାରିବା ତାହେଲେ ଜୀବନ ସମସ୍ତଙ୍କର ହସ ଖୁସିରେ ବିତିବ। ଧନ୍ୟବାଦ ମ୍ୟାଡମ,
0: ବହୁତ ବହୁତ ଧନ୍ୟବାଦ।
1: ଆଶା କରୁଛି ଶ୍ରୋତା ଭଉଣୀ ଆପଣଙ୍କୁ କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ, ଆପଣମାନେ ଶୁଣି ବୁଝିପାରିଥିବେ ଯେ ପରିବାରର ଦାୟିତ୍ୱ କେବଳ ଜଣଙ୍କର ନୁହଁ, ଏହା ସ୍ୱାମୀ ସ୍ତ୍ରୀ ଉଭୟଙ୍କର ସହଯୋଗିତାରେ ଆଗକୁ ବଢ଼ିଥାଏ। ତା ସହିତ ଯେହେତୁ ବିବାହ କେବଳ ଦୁଇଟି ଲୋକଙ୍କ ଭିତରେ ହେଇନଥାଏ, ଦୁଇଟି ପରିବାର ଭିତରେ ହେଇଥାଏ, ତେଣୁ ଉଭୟ ପରିବାର ପରସ୍ପର ପ୍ରତି ସ୍ନେହ ସମର୍ଥନ ରଖିବେ ଯଦି ଏଠାରେ ସ୍ୱାମୀ ସ୍ତ୍ରୀ ବି ସୁଖୀ ଭାବରେ ଜୀବନକୁ ବଞ୍ଚିପାରିବେ। ସମସ୍ତଙ୍କର ଜୀବନ ସୁଖମୟ ହେଉ, ସମସ୍ତେ ଶାନ୍ତିରେ ରୁହନ୍ତୁ, ଏହି ଆଶା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2024 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାର ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଗୋଟାଏ ପରି 50 ମିନିଟ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି, ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ମାଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୋଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତୀୟ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ର

0: ପ୍ରଧାନମନ୍ତ୍ରୀ, ସିନେଟ୍ ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ମିଳନୀକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରାଯାଇଥିଲା। ତେବେ କିଛି ସମୟ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ, ସିପିଆଇଏମ୍ ନେତା ଜନ୍ ବ୍ରିଟ୍ରାସ୍, ଜେଏମ୍ଏମ୍ର ମହୁମା ମାଝୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୀ ସମେତ ବିରୋଧୀ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଅଧିବେଶନ କାଳରେ ଏତକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକ ମାଧ୍ୟମରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହକୁ ସୁଚାରୁରୂପେ ସମ୍ପାଦନ ପାଇଁ ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କର ସହଯୋଗ କାମନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜୁ କହିଛନ୍ତି,
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात करेंगे और विपक्ष भी हमारे बात सुने।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ଜାଞ୍ଜିବାରର ରାଷ୍ଟ୍ରପତି ତଥା ମିଳିତ ଗଣରାଜ୍ୟ ତାଞ୍ଜାନିଆ ଓ ରେଭଲ୍ୟୁସନାରୀ ପରିଷଦର ଅଧ୍ୟକ୍ଷ ଡକ୍ଟର ହୁସେନ୍ ଅଲି ମୁଇନୋଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଏବଂ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହଯୋଗ ବିସ୍ତାର ନେଇ ମତ ବିନିମୟ ହୋଇଛି। ଜାଞ୍ଜିବାରସ୍ଥିତ ଆଇଆଇଟି ମାଡ୍ରାସ୍ର କ୍ୟାମ୍ପସ୍, ଘନିଷ୍ଠ ସହଭାଗିତା ଏବଂ ଆଫ୍ରିକାରେ ଶିକ୍ଷା ବିକାଶକୁ ପ୍ରାଥମିକତା ପ୍ରଦାନ ନେଇ ଭାରତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଜାଞ୍ଜିବାର ହେଉଛି ତାଞ୍ଜାନିଆର ଏକ ଅର୍ଦ୍ଧସ୍ୱାୟତ୍ତ ଅଞ୍ଚଳ। ଏହାର ନିଜସ୍ୱ ସମ୍ଭିଧାନ, ରାଷ୍ଟ୍ରପତି, ପ୍ରତିନିଧି ସଭା ଏବଂ ପତାକା ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ତାଙ୍କ ମହାନ୍ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ମଙ୍ଗଲ ପାଣ୍ଡେ ଭାରତକୁ ଇଂରେଜ ଶାସନର ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ବଳିଦାନ ଓ ସାହସ ଦେଶ ପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ଦେଶର ସେବା କରିବା ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ଏହି ସ୍ୱାସ୍ଥ୍ୟକର୍ମୀମାନେ ଦେଶର 15,000ରୁ ଅଧିକ ସ୍ଥାନରେ ସାଇକେଲ୍ ଚଳାଇ ଅଭିଯାନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ସେ କହିଛନ୍ତି, ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ମନ୍ତ୍ରୀ କହିଛନ୍ତି, ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସୁଫଳ ଆଣିଥାଏ। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ ଏକ ଘଣ୍ଟା

0: ପାଗ ଯୋଗୁଁ ଶ୍ରୀ ମାତା ବୈଷ୍ଣବଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଆକାଶବାଣୀ ଜମ୍ମୁ ପ୍ରତିନିଧିଙ୍କ ରିପୋର୍ଟ ଅନୁସାରେ ପ୍ରତିକୂଳ ପାଗ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଯାତ୍ରା ପୁନଃ ଆରମ୍ଭ ନେଇ ତୀର୍ଥଯାତ୍ରୀଙ୍କୁ ସରକାରୀ ଚ୍ୟାନେଲ ମାଧ୍ୟମରେ ଅବଗତ କରାଯିବ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବେଞ୍ଜୁଆଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 5119କୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସେଠାରେ ପୁନରୁଦ୍ଧାର ଓ ପୁନଃ ନିର୍ମାଣ ନେଇ 346 ନିୟୁତ ଆମେରିକୀୟ ଡଲାରର ଜରୁରୀକାଳୀନ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତମାସରେ ଭେନେଜୁଏଲାରେ ଲଗାତାର 7.2 ଏବଂ 7.5 ତୀବ୍ରତାର 2 ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର 2 ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି। ଫାଇନାଲ ମ୍ୟାଚ୍ରେ ସିନ୍ଧୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ 3 ବିଶ୍ୱ ଟାଇଟଲ ବିଜେତା ଆଗାନେ ୟାମାଗୁଚିଙ୍କୁ ସିଧାସଳଖ 21-17 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଚଳିତଥର ଟାଇଟଲ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ 12:30 ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ 3 ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରି ଦ୍ୱିପାକ୍ଷିକ ଆଲୋଚନା। ସଂସଦ ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Government holds all-party meeting ahead of the monsoon session of Parliament. Opposition stages symbolic walkout over invitation to NCPI to the meeting. Parliamentary Affairs Minister Kiran Rijiju seeks cooperation of all parties for smooth running of Parliament. Flash floods and landslides in multiple places in Jammu and Kashmir, claiming 7 lives and damage to property. Rescue operations in full swing. Centre assures of all possible assistance. President Draupadi Murmu embarks on three-nation visit to Moldova, North Macedonia and Romania. In badminton, PV Sindhu scripts history, becoming first Indian to win Japan Open. Clinches women's singles title, defeating Japanese Shada Akane Yamaguchi. And football fever peaks worldwide as Argentina and Spain gear up for a showdown in FIFA World Cup final tonight. The all-party meeting convened by the government ahead of the monsoon session of Parliament beginning tomorrow is underway at Parliament House Annex. The meeting has been chaired by Defence Minister Rajnath Singh. Union Parliamentary Affairs Minister Kiran Rijiju and Leader of the House in the Rajya Sabha JP Nadda, Ministers of State for Parliamentary Affairs Arjun Ram Meghwal and Dr. L. Murugan are also present in the meeting. Soon after the meeting began, opposition parties staged a symbolic walkout.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଳ୍ପମଣ୍ଡପ ଜନ୍ମନୀତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9ରୁ 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ

ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଳ୍ପମଣ୍ଡପ ଜନ୍ମରୀତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକ ଲାଗି ନୀତି ପାଇଁ ରାତି 9ଟାରୁ 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ

0: ମଙ୍ଗଳାଳତି, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବର୍ଷିଂହାର ବେଶ, ରାତ୍ର ପହୁଡ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଘ୍ନମାନଙ୍କ ବନକ ଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9ଟାରୁ ବିଳମ୍ବିତ ରାତ୍ର 3ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦ ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ସେହି ବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆ ଗଣତି ମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: 13ତମ ଦିବସ ଇନଭେଣ୍ଟାଇଜେସନ ସମ୍ପୂର୍ଣ୍ଣ କରିଛି। ଚଳନ୍ତି ଭଣ୍ଡାର ଘଣ୍ଟି ମଣ୍ଟି କରାଯାଇଥିଲା, ବାହାର ଭଣ୍ଡାର ମଧ୍ୟ ଘଣ୍ଟି ମଣ୍ଟି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାର ମଧ୍ୟ ଘଣ୍ଟି ମଣ୍ଟି ଆରମ୍ଭ କରିଦେଇଛୁ। କେବଳ ଚିତାଲଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ। କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିସନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ 30 ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1857 ଭାରତ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି

ଓ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି। ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30 ଆଡ଼ପ ଅଭଡ଼ା ବାହାରିଛି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର 80 ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5000 ଉର୍ଦ୍ଧ୍ୱ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜୀକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ। ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜୀକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ବଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ PMAY 2.0 ଅଧୀନରେ 3 ଏନ୍ଏସିରେ ମୋଟ 826 ଘର ମଞ୍ଜୁର କରାଯାଇଛି। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ 1 ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,64,009 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 91,788 ଘନଫୁଟ ଜଳ ନିଷ୍କାସିତ ହେଉଛି। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନବିଭାଗୀ ନୀତି ପାଇଁ ରାତି 9:00-6:00 ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଏକା ସମୟରେ ଶୁଣିପାରୁଛନ୍ତି ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ମାଧ୍ୟମରେ। ସମୟ ଷ୍ଟୁଡିଓ ଘଟରେ ସନ୍ଧ୍ୟା 5ଟା। ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମ ଗୀତଟିକୁ ପୁରାତନ ରଚନାରୁ ଗାଇଛନ୍ତି ନିମାଇଚରଣ ହରିଚନ୍ଦନ।

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ବର୍ଷା। ଯୁବାଙ୍କ ସ୍ୱପ୍ନ ଯେତେବେଳେ ପରିଶ୍ରମ ସହ ଯୋଡ଼ି ହୁଏ, ସେତେବେଳେ ଏକ ଆତ୍ମନିର୍ଭର ପରିବାର, ସମାଜ ଏବଂ ରାଷ୍ଟ୍ରର ମୂଳଦୁଆ ଖୋଲିଯାଏ। ବନ୍ଧୁ, ପ୍ରତ୍ୟେକ ଯୁବାଙ୍କ ସ୍ୱପ୍ନ କେବଳ ନିଜ ସଫଳତାରେ ସୀମିତ ନ ରହି ଦେଶର ବିକାଶରେ ମଧ୍ୟ ଅବଦାନ ରଖିବା ଉଚିତ। ନିଜ ଦକ୍ଷତା ଓ ପରିଶ୍ରମ ହିଁ ଆତ୍ମନିର୍ଭର ଭାରତର ସବୁଠାରୁ ବଡ଼ ଶକ୍ତି। ଯଦି ଯୁବପିଢ଼ି ନିଜ ଉପରେ ବିଶ୍ୱାସ ରଖି ନୂଆ ଚିନ୍ତାଧାରା ଓ ଉଦ୍ୟୋଗର ସହ ଆଗକୁ ବଢ଼ନ୍ତି, ତେବେ ଦେଶର ପ୍ରଗତିକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ।

ଶ୍ରୋତାବନ୍ଧୁ, ଏତେ ସୁନ୍ଦର ଜଗନ୍ନାଥଙ୍କର ଭଜନ ପରେ ଚାଲନ୍ତୁ ଆରମ୍ଭ କରିବା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ବିଷୟ ଯୁବଶକ୍ତି ଓ ଆତ୍ମନିର୍ଭର ଭାରତ। ଆଜିର ଯୁବପିଢ଼ି କେବଳ ଆସନ୍ତାକାଲିର ନାଗରିକ ନୁହନ୍ତି, ବରଂ ଆଜିର ପରିବର୍ତ୍ତନର ଶକ୍ତି। ଯୁବମାନଙ୍କର ନୂତନ ଚିନ୍ତାଧାରା, କୌଶଳ, ନବସୃଷ୍ଟି ଓ ଉଦ୍ୟୋଗୀ ମନୋଭାବ ଭାରତକୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ତେବେ ଚାଲନ୍ତୁ ଏ ବିଷୟରେ ଟିକେ ଅଧିକ ଆଲୋଚନା କରିବା ଆଜିର କାର୍ଯ୍ୟକ୍ରମରେ।

ବନ୍ଧୁ, ପ୍ରଥମେ ଏ ବିଷୟରେ ଶୁଣିବା ଜଣେ ଯୁବ ହସ୍ତଶିଳ୍ପୀଙ୍କ ଅନୁଭବ, ଯିଏ ନିଜର ପରିଶ୍ରମ ମାଧ୍ୟମରେ ଆତ୍ମନିର୍ଭରତାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି।

0: ଆଜିକାଲି ସୋସିଆଲ ମିଡ଼ିଆ ଓ ଅନଲାଇନ୍ ପ୍ଲାଟଫର୍ମ ଥିବାରୁ ନିଜର ଟ୍ୟାଲେଣ୍ଟକୁ ବିଜନେସ୍ରେ କନଭର୍ଟ କରିବା ବହୁତ ଇଜି ହୋଇଯାଉଛି। ଅଳ୍ପ ଇନଭେଷ୍ଟମେଣ୍ଟରୁ ମଧ୍ୟ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିହେବ। ଯଦି ଡେଡିକେସନ୍ ଓ କନ୍ସିଷ୍ଟେନ୍ସି ଥିବ, ହସ୍ତଶିଳ୍ପ ଦ୍ୱାରା ଭଲ ଇନକମ୍ କରି ନିଜେ ସେଲ୍ଫ ଡିପେଣ୍ଡେଣ୍ଟ ହୋଇପାରିବେ। ଆରମ୍ଭରେ କଷ୍ଟମର ମିଳିବା, ଲୋକଙ୍କର ଟ୍ରଷ୍ଟ ଜିତିବା ଆଉ ନିଜର କାମରେ ଭାଲ୍ୟୁ ବୁଝାଇବା ଟିକେ ଡିଫିକଲ୍ଟ ଥିଲା। କେବେ କେବେ ଅର୍ଡ଼ର ମଧ୍ୟ ମିଳୁନଥିଲା, କିନ୍ତୁ ମୁଁ ପ୍ରାକ୍ଟିସ୍ ବନ୍ଦ କରିନି, ସବୁବେଳେ ନୂଆ ଡିଜାଇନ୍ ବନେଇଲି, ସୋସିଆଲ ମିଡ଼ିଆରେ ସେୟାର କଲି, କ୍ୱାଲିଟି ଉପରେ ଟିକେ ଧ୍ୟାନ ଦେଲି। ଧୀରେ ଧୀରେ ଲୋକଙ୍କ ଟ୍ରଷ୍ଟ ମିଳିଲା। ମୁଁ ମେନ୍ ସୋସିଆଲ ମିଡ଼ିଆ ହିଁ ବ୍ୟବହାର କରୁଛି, ଯାହା ମୋ ପାଇଁ ଗେମ୍ ଚେଞ୍ଜର୍ କହିଲେ ଭୁଲ ହେବ ନାହିଁ। ଏହାଦ୍ୱାରା କେବଳ ଓଡ଼ିଶା ନୁହଁ, ଇଣ୍ଡିଆର ବହୁତ ସାରା ଜାଗାର କଷ୍ଟମର ସହ ମୁଁ କନେକ୍ଟ କରିପାରୁଛି। ଏହା ଛୋଟ ବିଜନେସ୍କୁ ବଡ଼ ଅଡିଏନ୍ସ ପର୍ଯ୍ୟନ୍ତ ନେବାରେ ବହୁତ ହେଲ୍ପ କରୁଛି। ମୁଁ କହିବି ନିଜ ଟ୍ୟାଲେଣ୍ଟକୁ କେବେ ଛୋଟ ଭାବନ୍ତୁ ନାହିଁ, ଛୋଟ ଲେଭେଲ୍ରୁ ହିଁ ଷ୍ଟାର୍ଟ କରନ୍ତୁ, କିନ୍ତୁ ଆରମ୍ଭ ନିଶ୍ଚୟ କରନ୍ତୁ। ସବୁବେଳେ ନୂଆ ସ୍କିଲ୍ ଶିଖନ୍ତୁ, ସବୁବେଳେ ଚେଷ୍ଟା କରନ୍ତୁ, ନିଜ କାମ ଦକ୍ଷତାର ସହ ସମସ୍ତଙ୍କୁ ସେୟାର କରନ୍ତୁ। ସକ୍ସେସ୍ ରାତି ରାତି କେବେ ଆସିନି, କିନ୍ତୁ ପରିଶ୍ରମ କେବେ ବ୍ୟର୍ଥ ଯାଏନି। ମୋ ମତରେ ଭୋକାଲ୍ ଫର୍ ଲୋକାଲ୍ ବହୁତ ଇମ୍ପୋର୍ଟାଣ୍ଟ। ଆମେ ଯଦି ନିଜ ଅଞ୍ଚଳର କଳାକାର ଓ ହ୍ୟାଣ୍ଡମେଡ୍ ପ୍ରଡକ୍ଟକୁ ସପୋର୍ଟ କରିବା, ତାହେଲେ ଅନେକ କଳାକାରଙ୍କୁ ରୋଜଗାର ମିଳିବ ଆଉ ଆମ କଲଚର୍ ମଧ୍ୟ ଆଗକୁ ବଢ଼ିବ। ଏହା ହିଁ ଆତ୍ମନିର୍ଭର ଭାରତର ଅସଲ ଶକ୍ତି।
1: ଭଉଣୀ, ଆପଣ ତ ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ତ ଆମର ୟୁଥ ମାନଙ୍କ ପାଇଁ କିଛି ସନ୍ଦେଶ ଦିଅନ୍ତୁ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ।
0: ମୋ ମେସେଜ୍ ହେଉଛି, ବଡ଼ ସ୍ୱପ୍ନ ଦେଖନ୍ତୁ, କିନ୍ତୁ ସେହି ସ୍ୱପ୍ନ ପାଇଁ ପ୍ରତିଦିନ କାମ କରନ୍ତୁ। ଫେଲୁୟରକୁ ଭୟ କରନ୍ତୁ ନାହିଁ, କାରଣ ସବୁ ଫେଲୁୟରରୁ କିଛି ନା କିଛି ଶିଖିବାକୁ ମିଳିଥାଏ। ନିଜ ଉପରେ ବିଶ୍ୱାସ ରଖନ୍ତୁ, କିଛି ଶିଖିବା ପାଇଁ ନିରନ୍ତର ପ୍ରୟାସ କରନ୍ତୁ, କେବେ ହାର ମାନନ୍ତୁ ନାହିଁ। ସଫଳତା ନିଶ୍ଚୟ ଆପଣଙ୍କ ପାଦ ଛୁଇଁବ। ଧନ୍ୟବାଦ।

0: ବର୍ତ୍ତମାନ ଶୁଣିବା କୃଷି କ୍ଷେତ୍ରରେ ଯୁବଶକ୍ତିର ଭୂମିକା ଏବଂ ଆତ୍ମନିର୍ଭର ଭାରତ ଗଠନରେ କୃଷି ସମ୍ଭାବନା ସମ୍ପର୍କରେ। ଏଥିପାଇଁ ଆମ ସହ ଉପସ୍ଥିତ ଅଛନ୍ତି ଇକୋନମିକ୍ ଲେକ୍ଚରର ବିକ୍ରମ ମହାନ୍ତି।
1: ନମସ୍କାର, ମୁଁ ବିକ୍ରମ ମହାନ୍ତି, ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ। ଆଜି ଆମେ ଆତ୍ମନିର୍ଭର ଭାରତ ଗଠନରେ କୃଷି କ୍ଷେତ୍ରର ଭୂମିକା କ'ଣ ସେ ବିଷୟରେ ଆଲୋଚନା କରିବା। ତାହେଲେ ଆତ୍ମନିର୍ଭର ଭାରତ ଗଠନରେ କୃଷି କ୍ଷେତ୍ରର ଭୂମିକା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଜାଣିଛେ ମଣିଷ ବଞ୍ଚି ରହିବା ପାଇଁ ଖାଦ୍ୟ ଏକ ଅପରିହାର୍ଯ୍ୟ ଜିନିଷ। ଖାଦ୍ୟ ବିନା ଆମେ ବଞ୍ଚିପାରିବା ନାହିଁ। ତେଣୁକରି ଖାଦ୍ୟ ସାମଗ୍ରୀ କେଉଁଠୁ ଆସୁଛି ନା ଖାଦ୍ୟ ସାମଗ୍ରୀ ଚାଷ ବା କୃଷି କାର୍ଯ୍ୟ ଦ୍ୱାରା ଆମକୁ ମିଳିଥାଏ। କୃଷି କେବଳ ଖାଦ୍ୟ ସୁରକ୍ଷା ନୁହେଁ, ବରଂ ରୋଜଗାର, ରପ୍ତାନୀ ଏବଂ ଦେଶର ଅର୍ଥନୀତିକୁ ସୁଦୃଢ଼ କରିଥାଏ। ଆଧୁନିକ କୃଷି ଓ କୃଷି ଆଧାରିତ ଶିଳ୍ପର ବିକାଶ ଦେଶକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିପାରିବ। କୃଷି ହେଉଛି ଆତ୍ମନିର୍ଭର ଭାରତର ମେରୁଦଣ୍ଡ। ଖାଦ୍ୟ ସୁରକ୍ଷା, ରୋଜଗାର ଏବଂ ଗ୍ରାମୀଣ ଅର୍ଥନୀତିର ମୂଳ ହେଉଛି କୃଷି। ଯେତେବେଳେ ଆମେ ଖାଦ୍ୟ, ଫଳ, ପରିବା ଏବଂ କୃଷିଜାତ ସାମଗ୍ରୀରେ ସ୍ୱାବଲମ୍ବୀ ହେବା, ସେତେବେଳେ ହିଁ ଆମେ ବିଦେଶ ଉପରେ ନିର୍ଭରତା କମାଇ ପାରିବା। କୃଷି ମାଧ୍ୟମରେ ହିଁ ଗ୍ରାମରୁ ସହର ପର୍ଯ୍ୟନ୍ତ ଅର୍ଥନୀତିର ବିକାଶ ଘଟେ। ଆଜି କୃଷି କେବଳ ହଳ ଲଙ୍ଗଳରେ ସୀମିତ ନାହିଁ, ଏଠାରେ ବହୁ ନୂଆ ସୁଯୋଗ ରହିଛି। ଆଗ୍ରି ଷ୍ଟାର୍ଟଅପ୍, ଫୁଡ଼ ପ୍ରୋସେସିଂ

କମ୍ ଖର୍ଚ୍ଚ, ଅଧିକ ଉତ୍ପାଦନ, ସମୟ ଓ ଶ୍ରମ ସଞ୍ଚୟ, ବଜାର ସୂଚନା ଆପ୍ ମାଧ୍ୟମରେ ଦର ଓ ପାଣିପାଗ ସୂଚନା ଆଦି ମିଳିଯାଉଛି। ଏହା ଚାଷକୁ ଲାଭଜନକ ଓ ସମ୍ମାନଜନକ ବ୍ୟବସାୟ କରିଦିଏ। ଯୁବ ଉଦ୍ୟୋଗୀମାନଙ୍କ ପାଇଁ ସରକାରୀ ଯୋଜନା ଓ ସହାୟତାରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର ଅନେକ ଯୋଜନା ଅଛି, ଯେମିତିକି ସରକାରୀ ସରକାରଙ୍କର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉ, କିମ୍ବା ଏଗ୍ରିକଲଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷକ କ୍ରେଡିଟ୍ କାର୍ଡ, ଜାତୀୟ ବଗିଚା ମିଶନ, ସରପଞ୍ଚ ପାଇଁ ସବସିଡି, ଏଗ୍ରି କ୍ଲିନିକ୍ ଏବଂ ଏଗ୍ରି ବିଜନେସ୍ କେନ୍ଦ୍ର ପରି ବିଭିନ୍ନ ଯୋଜନା ମାଧ୍ୟମରେ ଋଣ, ସବସିଡି, ବୀମା ଏବଂ କମ୍ ସୁଧରେ ଋଣ, ଗୋଦାମ ଘର, କୋଲ୍ଡ ଷ୍ଟୋରେଜ୍ ପାଇଁ ଋଣ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ସହାୟତା, ପ୍ରଶିକ୍ଷଣ ଓ ଉଦ୍ୟୋଗୀ ସହାୟତା ପ୍ରଦାନ କରାଯାଉଛି। କୃଷି କ୍ଷେତ୍ରରେ ଉଦ୍ୟୋଗୀ କେବଳ ଫସଲ ଚାଷ ନୁହେଁ, ବରଂ ଛତୁ ଚାଷ, ମହୁ ଚାଷ, ଜୈବ ଚାଷ, ପନିପରିବା ଚାଷ ଭଳି କ୍ଷେତ୍ରରେ ଯୁବପିଢ଼ିମାନଙ୍କୁ ଅଧିକ ସମ୍ଭାବନା ରହିଛି। କମ୍ ଜମି ଓ କମ୍ ପୁଞ୍ଜିରେ ଅଧିକ ଭଲ ଆୟ କରାଯାଇପାରେ। ଜୈବିକ ଉତ୍ପାଦ, ଛତୁ, ମହୁ ଏବଂ ଉଚ୍ଚ ମୂଲ୍ୟ ପନିପରିବା ଚାଷ, ତା ସହିତ ଆଚାର, ଚିପ୍ସ ପାଉଡର ଇତ୍ୟାଦିକୁ ତିଆରି କରି ଆମେ ଷ୍ଟାର୍ଟଅପ୍ ଭାବରେ ଏଗୁଡ଼ିକୁ ଗ୍ରହଣ କରିପାରିବା, ଯାହାର ଚାହିଦା ଦେଶ ବିଦେଶରେ ବଢ଼ୁଛି। ତେଣୁ ଏହା ଯୁବପିଢ଼ିମାନଙ୍କ ପାଇଁ ଏକ ଉଜ୍ଜଳ ରୋଜଗାରର ମାଧ୍ୟମ। ଭାରତର ଅନେକ ଯୁବକୃଷକ ଆଧୁନିକ ପ୍ରଯୁକ୍ତି, ଜୈବିକ ଚାଷ, ଛତୁ ଚାଷ, ଫୁଲ ଚାଷ ଓ ଡିଜିଟାଲ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। ସେମାନେ ଯେଉଁ ପ୍ରମାଣ କରିଛନ୍ତି ଯେ ଜ୍ଞାନ, ପରିଶ୍ରମ ଓ ନୂତନ ଚିନ୍ତାଧାରା ଥିଲେ କୃଷି ଏକ ସଫଳ ବ୍ୟବସାୟ ହୋଇପାରେ। ଓଡ଼ିଶାରେ ଅନେକ ଯୁବକ କୃଷକ ଉଦାହରଣ ଅଛନ୍ତି, ଯେମିତି କିଛି ଯୁବକ ପାରମ୍ପରିକ ଧାନ ଚାଷ ଛାଡ଼ି ଡ୍ରାଗନ୍ ଫ୍ରୁଟ୍, ଷ୍ଟ୍ରବେରୀ କିମ୍ବା ହାଇଡ୍ରୋପୋନିକ୍ ପନିପରିବା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେମାନେ ୟୁଟ୍ୟୁବ୍, ସୋସିଆଲ ମିଡ଼ିଆ ମାଧ୍ୟମରେ ସିଧାସଳଖ ଭାବେ ଗ୍ରାହକଙ୍କ ପାଖରେ ପହଞ୍ଚୁଛନ୍ତି। ଏମିତି କାହାଣୀ ଅନ୍ୟ ଯୁବପିଢ଼ିମାନଙ୍କୁ ପ୍ରେରଣା ଦେଉଛି। ଯୁବପିଢ଼ି କୃଷିକୁ ଲାଭଜନକ ବ୍ୟବସାୟରେ ପରିଣତ କରିବା ପାଇଁ ହେଲେ କେତେକ ବିଷୟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ, ଯେପରିକି ବଜାର ଅନୁସନ୍ଧାନ, ଯେମିତି କ'ଣ ଚାଷ କଲେ ବିକ୍ରି ହେବ ତାହା ଜାଣିବା, ଗୁଣବତ୍ତା ଓ ବ୍ରାଣ୍ଡିଂ, ନିଜ ଉତ୍ପାଦକୁ ଏକ ପରିଚୟ ଦେବା, ଟେକ୍ନୋଲୋଜି ଗ୍ରହଣ ଯେଉଁଥିରେ କି ନୂଆ ଜ୍ଞାନ ଶିଖିବା, ସହଯୋଗ ବା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏକାଠି ହେବା, ବିବିଧତା କେବଳ ଗୋଟିଏ ଫସଲ ଉପରେ ନିର୍ଭର ନ କରିବା। ଯୁବକମାନେ ଆଧୁନିକ ପ୍ରଯୁକ୍ତି, ମୂଲ୍ୟ ସଂଯୋଜନ, ବ୍ରାଣ୍ଡିଂ, ପ୍ୟାକେଜିଂ, ଅନଲାଇନ୍ ବିକ୍ରୟ, ବଜାର ସଂଯୋଗ, କୃଷକ ଉତ୍ପାଦକ ସଂଗଠନ ସହ ଯୋଗଦାନ ଏବଂ ଆର୍ଥିକ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଏହାଦ୍ୱାରା କୃଷି ଏକ ଲାଭଜନକ ଓ ସ୍ଥାୟୀ ବ୍ୟବସାୟରେ ପରିଣତ ହେବ। ଶେଷରେ ଆତ୍ମନିର୍ଭର ଭାରତ ଗଠନରେ ଅବଦାନ ରଖିବାକୁ ଚାହୁଁଥିବା ଯୁବପିଢ଼ିମାନଙ୍କ ପାଇଁ ପଦେ, ପ୍ରିୟ ଯୁବ ବନ୍ଧୁମାନେ, ଆତ୍ମନିର୍ଭର ଭାରତର ସ୍ୱପ୍ନ ଆପଣମାନଙ୍କ ହାତରେ। କୃଷିକୁ କେବଳ ବାଧ୍ୟତା ଭାବେ ନୁହେଁ, ବରଂ ସୁଯୋଗ ଭାବେ ଦେଖନ୍ତୁ। ଆପଣଙ୍କ ଶିକ୍ଷା, ଟେକ୍ନୋଲୋଜି ଓ ନୂଆ ଚିନ୍ତାଧାରା ମାଧ୍ୟମରେ କୃଷିକୁ ଏକ ଲାଭଜନକ ଓ ସମ୍ମାନଜନକ ବ୍ୟବସାୟ କରିପାରିବେ। ମାଟି ସହିତ ଯୋଡ଼ି ହୁଅନ୍ତୁ, କାରଣ ଯେଉଁଦିନ ଯୁବପିଢ଼ି ଚାଷ ଆଡ଼କୁ ଫେରିବେ ସେଦିନ ସତରେ ଭାରତ ଆତ୍ମନିର୍ଭର ହେବ। କୃଷିକୁ କେବଳ ପେଶା ନୁହେଁ, ଏକ ଉଦ୍ୟମ ଭାବରେ ଦେଖନ୍ତୁ। ନୂତନ ପ୍ରଯୁକ୍ତି, ବିଜ୍ଞାନ, ବୈଜ୍ଞାନିକ ଚିନ୍ତାଧାରା ଏବଂ ନବସୃଜନକୁ ଗ୍ରହଣ କରନ୍ତୁ, ନିଜକୁ ଆତ୍ମନିର୍ଭର କରନ୍ତୁ, ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରନ୍ତୁ ଏବଂ କୃଷି ମାଧ୍ୟମରେ ଦେଶର ଅର୍ଥନୈତିକ ଉନ୍ନତିରେ ସକ୍ରିୟ ଭୂମିକା ନିଅନ୍ତୁ। ଯୁବଶକ୍ତି ହିଁ ଆତ୍ମନିର୍ଭର ଭାରତର ପ୍ରକୃତ ଶକ୍ତି। ରହୁଛି, ଜୟ ଜବାନ, ଜୟ କିଷାନ।

0: ନମସ୍କାର, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କ ବିଷୟରେ କିଛି ଆମ ଶ୍ରୋତା ମାନଙ୍କୁ କୁହନ୍ତୁ।
1: ନମସ୍କାର, ମୋ ନାଁ ହଉଛି ବିଜୟଲକ୍ଷ୍ମୀ ମହାଙ୍କଡ। ମୁଁ ଗୋଟେ ଛୋଟ ବିଜନେସ ଷ୍ଟାର୍ଟ କରିଛି।
0: ଆଚ୍ଛା, ଆପଣଙ୍କର ଯୋଉ ଆପଣ ବିଜନେସ କରିଛନ୍ତି, ଏଇ ବିଜନେସ ଆପଣ କେମିତି ମାନେ ଆଇଡିଆ କେମିତି ଆସିଲା, କେମିତି କଣ ଆରମ୍ଭ କରିବେ, ସେ ବିଷୟରେ ଆମ ଶ୍ରୋତା ମାନଙ୍କୁ ଟିକେ କହିବେ।
1: ଆକ୍ଚୁଆଲି ମୁଁ ଯେତେବେଳେ ପଢୁଥିଲି ତ ସମସ୍ତେ କହୁଥିଲେ କି ଜବ୍ ହଉଛି ଲାଇଫ ମୋଷ୍ଟ ଇମ୍ପୋର୍ଟାଣ୍ଟ, ତମେ ଯେତେବେଳେ ଜବ୍ କରିବ ସବୁକିଛି କରିପାରିବ। କିନ୍ତୁ ମୁଁ ଜବ୍ କୁ ଟ୍ରାଏ କରୁଥିଲି ବାରମ୍ବାର, ପରେ କଣ ହେଲା ମୋ ମୁଣ୍ଡକୁ କଣ ହେଲା, ମୁଁ ସମସ୍ତଙ୍କୁ ଦେଖିଲି ନାହିଁ, ଜବ୍ ଅପେକ୍ଷା ସେଲ୍ଫ ଡିପେଣ୍ଡେଣ୍ଟ ହବା ଦରକାର, ଅନ୍ୟ ପାଖରେ ଯାଇକି ଖଟିବା ଯାହା, ନିଜେ କିଛି ମୁଁ କରିକି ଦେଖିବି କହିକି ମୁଁ ମୋର ଯୋଉଟା କି ମାନେ ପଢା ସହିତ ମୁଁ ମୋର ଷ୍ଟାର୍ଟ କଲି ଅଗ୍ରଗତୀ ବିଜନେସ। ତ ଯେମିତିକି ନିଜେ ହିଁ ଅର୍ନିଂ କରିକି ନିଜେ ମୁଁ ଷ୍ଟାର୍ଟ କଲି।
0: ଆଚ୍ଛା, ଆପଣ ଯୋଉ ଅଗ୍ରଗତୀ ବିଜନେସ କରିଛନ୍ତି, ଏଇଟାକୁ ଆପଣ ମାନେ ପେଶା ଭାବରେ ଯୋଉ ବାଛିଲେ, ତା ପଛରେ ଆପଣଙ୍କର ପ୍ରେରଣା କଣ ଥିଲା?
1: ପେଶା ଭାବରେ ମୁଁ ଯେତେବେଳେ ବାଛିଲି, ମୋର ଆକ୍ଚୁଆଲି ମୁଖ୍ୟ ମୋଟିଭ ଥିଲା କି ମୁଁ ବାହାରେ ଯାଇକି ଖଟିବିନି, ଯେମିତି ଲୋକମାନେ ଆପଣ 10 ଘଣ୍ଟା କରନ୍ତି, ଭାବିକି ମୁଁ ନିଜେ ହିଁ ଖଟିବି, ନିଜେ ହିଁ 2 ପଇସା ରୋଜଗାର କରିବି, ଆଉ ଏଇ ବିଜନେସ ଦ୍ଵାରା ଅନ୍ୟମାନେ ବି ଆତ୍ମନିର୍ଭରଶୀଳ ହେଇପାରିବେ, ଏଠୁ 2 ପଇସା ଇନକମ୍ କରିପାରିବେ, ଯେପରି ଆମର ବିଜନେସ ଗ୍ରୋ ହେଇପାରିବ।
0: ଆଚ୍ଛା, ବହୁତ ସୁନ୍ଦର କହିଲେ। କିନ୍ତୁ ଦେଖନ୍ତୁ ଭଉଣୀ, କଣ ହୁଏ ନା, ଆମେ ଯେତେବେଳେ ଗୋଟେ ବିଜନେସ ଆରମ୍ଭ କରୁ, ସେ ସମୟରେ ଆମକୁ ବହୁତ ସାରା ପ୍ରୋବ୍ଲେମ ଆସେ। ତ ଆପଣଙ୍କ ଲାଇଫରେ ଏମିତି କଣ କଣ ପ୍ରୋବ୍ଲେମ ଆସିଲା, ଆଉ ଆପଣ ସେଇ ପ୍ରୋବ୍ଲେମ ଗୁଡିକ କେମିତି ସାମ୍ନା କରିଥିଲେ, ସେଇ ଗୁଡିକ ଆମର ଶ୍ରୋତା ମାନଙ୍କୁ ଟିକେ କୁହନ୍ତୁ।
1: ଦେଖନ୍ତୁ, ମୁଁ ଯେତେବେଳେ ବିଜନେସ ଷ୍ଟାର୍ଟ କଲି, ବିଜନେସ ର କୌଣସି ମାନେ କିଛି ବି ଜାଣିନଥିଲି କି ବିଜନେସ କେମିତି ହୁଏ, ତାକୁ କେମିତି କରାଯାଏ, କୋଉଠୁ କଣ ପ୍ରଡକ୍ଟ ଆସେ, ମୁଁ କେମିତି ଲୋକମାନଙ୍କୁ ବେଷ୍ଟ ମୋର ପ୍ରଡକ୍ଟ ଦେଇପାରି, ଏ ବିଷୟରେ ମୋତେ କିଛି ବି ଜଣା ନଥିଲା। ତ ପ୍ରଥମେ ମୁଁ ଯେତେବେଳେ ଆଣେ, ଗୋଟେ ଟିଚର ଥିଲେ ଯିଏକି ମୋତେ ଶିଖେଇଲେ, କିନ୍ତୁ ମୁଁ ମଧ୍ୟ ମନ ଦେଇ ତାକୁ ଦିନ ରାତି ଶିଖିଲି। ଆଉ ରହିଲା କି ପ୍ରୋବ୍ଲେମ, ଯେହେତୁ ଆମେ ପ୍ରୋବ୍ଲେମ ପ୍ରୋବ୍ଲେମ ଭାବିଲେ ସେଟା ପ୍ରୋବ୍ଲେମ ହୁଏ, ଯଦି ଆମେ ପ୍ରୋବ୍ଲେମ ର ସଲ୍ୟୁସନ ବାହାର କରିବା, ଦେନ୍ ସେଇଟା ସବୁକିଛି ସର୍ଟ ଆଉଟ୍ ହେଇଯାଏ। ତ ମୁଁ ଯେତେବେଳେ ପ୍ରୋବ୍ଲେମ କୁ ଫେୟାର କଲି, ସେମାନେ କମ୍ପିଟିସନ, ଯେହେତୁ ଆମର ଗଞ୍ଜାମ ଏରିଆ ପୁରା ହାଇ କମ୍ପିଟିସନ ଚାଲିଛି, ଅଗରବତୀ ଏଭଳି ଗୋଟେ ବିଜନେସ ଯୋଉଟା କି ଆମର ଏସପିଟି ଆଖପାଖ ଅଞ୍ଚଳରେ 32 ୟୁନିଟ ଅଛି, 32 ମଧ୍ୟରେ ଆମେ କେମିତି ଛିଡ଼ା ହବା, ସେଟା ମୋ ପାଇଁ ଗୋଟେ ବଡ ସମସ୍ୟା ଥିଲା। କିନ୍ତୁ ଧୀରେ ଧୀରେ ମୁଁ ସେଇ ପ୍ରୋବ୍ଲେମ କୁ ସର୍ଟ ଆଉଟ୍ କରିସାରିଲିଣି, ବର୍ତ୍ତମାନ ପୁରା ମାନେ ମୋର ଭଲ ପ୍ରଡକ୍ଟ ଚାଲିଛି, ଭଲ ବିଜନେସ ବି ଚାଲିଛି।
0: ଆଚ୍ଛା ଦେଖନ୍ତୁ, ସମସ୍ତେ ଜବ୍ ହିଁ ଖୋଜନ୍ତି, କିନ୍ତୁ କଣ ହୁଏ ନା, ଆମର ଯୋଉ ବିଜନେସ ଥାଏ ଆମକୁ ସେଇଥିରେ ମଧ୍ୟ ରୋଜଗାରର ଅଧିକ ସୁଯୋଗ ମିଳିଥାଏ, ତା ସହିତ ଆମେ କିଛି ଲୋକଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଦେଇଥାଉ। ତ ଆପଣଙ୍କ କ୍ଷେତ୍ରରେ ସେମିତି ହେଇଛି କି, ଯେ ଆପଣଙ୍କ ପାଇଁ ଅନ୍ୟ କିଛି ଲୋକ ଅନ୍ୟ କିଛି ନ୍ୟୁଜ

0: ଆମ ହାତରେ ବିଦ୍ୟା ଅଛି ନା, ତାକୁ ଆମେ ବ୍ୟବହାର କରିବାକୁ ଶିଖିବା ଭଲ ଭାବେ। ଯଦି ଆମେ ସେହି ବିଦ୍ୟାକୁ ଭଲ ଭାବେ ବ୍ୟବହାର କରିବା ତାହେଲେ ଆମେ ଆଗକୁ ବଢିପାରିବା।
1: ଦେଖନ୍ତୁ ଆଜିକାଲି ସୋସିଆଲ ମିଡିଆର ବହୁତ ୟୁଜ କରନ୍ତି, ତ ଆମେ ଯଦି ବିଜନେସ କରିବା ତ ସେଇଥିରେ ସୋସିଆଲ ମିଡିଆ ଅନଲାଇନ ଏସବୁ ବ୍ୟବହାର କରିକି ତାକୁ କଣ ଆଗକୁ ବଢେଇ ପାରିବା।
0: ହଁ, ସୋସିଆଲ ମିଡିଆ ଆମ ପାଇଁ ଶିକ୍ଷା, କିନ୍ତୁ କହିବାକୁ ଗଲେ ଯୋଉ ପର୍ଯ୍ୟନ୍ତ ଆମେ କେବଳ ସୋସିଆଲ ମିଡିଆରେ ଦେଖୁଛେ ପ୍ରାକ୍ଟିକାଲି ଆମେ କରିପାରୁନେ। ପ୍ରାକ୍ଟିକାଲ ପାଇଁ ଆମକୁ ପ୍ରୟାସ କରିବାକୁ ପଡିବ। ସୋସିଆଲ ମିଡିଆ ଦ୍ୱାରା ବି ଆମେ ଆଗକୁ ଯାଇପାରିବା, କିନ୍ତୁ ସୋସିଆଲ ମିଡିଆରେ ଯେଉଁ ଗୁଡ଼ିକ ଦେଖଉଛି ଏତେ ବି ତାକୁ ବିଶ୍ଳେଷଣ କରାଯାଉନି ଯାହାକି ଆମେ ଆତ୍ମନିର୍ଭରଶୀଳ ହେଇପାରିବା। ଦେଖିକିରି କିଛି କିଛି କରାଯାଉଛି, କିନ୍ତୁ ତା ପୂର୍ବରୁ ଆମେ କୌଣସି ଗୋଟେ ଟ୍ରେନର ପର୍ସନ ହଉ, କୌଣସି ଗୋଟେ ୟୁନିଟ ହଉ, ଆମେ କୌଣସି ବି ମାନେ ବିଜନେସ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆମେ ଟ୍ରେନିଂ ନେବା ଦରକାର। ତାପରେ ଆମେ ଆଗକୁ ଯେତେବେଳେ ଗୋଟେ ବିଜନେସ ଷ୍ଟାର୍ଟ କରିଦେବା ତ ସେ ମଧ୍ୟରେ ଆମକୁ ବନ୍ଦ କରିବାକୁ ପଡିବ, କାହିଁକି ନା ଆମେ ବିଦ୍ୟାରେ କାମରେ ସବୁ ଜାଗାରେ କମ ଥିବା। ଆମେ 50% ଆଗକୁ ଯାଇପାରିବା ସୋସିଆଲ ମିଡିଆ ଯୋଗୁଁ, ଆଉ 50% ପଛରେ ରହିଯିବା।
1: ଆଜ୍ଞା, ବହୁତ ସୁନ୍ଦର। ମୋର ଶେଷ ପ୍ରଶ୍ନ ରହିବ ଯେ ଯୋଉ ୟୁଥ ମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନେ ନିଜର କିଛି ମାନେ ବିଜନେସ କରିବାକୁ ଆଗ୍ରହୀ ଅଛନ୍ତି, ଆତ୍ମନିର୍ଭର ହେବାର ସ୍ୱପ୍ନ ଦେଖୁଛନ୍ତି, ସେଇ ଯୁବପିଢି ମାନଙ୍କୁ ଆପଣଙ୍କର ବାର୍ତ୍ତା କଣ ରହିବ?
0: ମୋ କହିବା ମତରେ ଯାର ଯାହା ଏମ୍ ଅଛି ସମସ୍ତେ ତାହା କରନ୍ତୁ, କିନ୍ତୁ ଯଦି ବିଜନେସ କୁ ଆପଣ ମାନେ ଆଶା କରୁଛନ୍ତି ତ ବିଜନେସ କରିବା ଶିଖନ୍ତୁ। ଭାବନ୍ତୁ କି ବିଜନେସ କରିବା ପାଇଁ ଆମକୁ ଲକ୍ଷ ଲକ୍ଷ ଟଙ୍କା ଦରକାର, ଆମକୁ ଇନଫ୍ରାଷ୍ଟ୍ରକ୍ଚର ଦରକାର, ସେମିତି କିଛି ନୁହେଁ। ଆପଣମାନଙ୍କ ମନରେ ଯଦି ଇଚ୍ଛା ଶକ୍ତି ଅଛି ଆପଣ ମାନେ ହିରୋରୁ ହିଁ ହିରୋ ହେଇପାରିବେ।
1: ବହୁତ ସୁନ୍ଦର ବାର୍ତ୍ତା ଦେଲେ ମ୍ୟାଡମ ଆପଣ, ନିଜର ସମୟ ଦେଇ ଆମର ଶ୍ରୋତା ମାନଙ୍କୁ ଏତେ ସୁନ୍ଦର ବାର୍ତ୍ତା ଦେଇଥିବାରୁ ଆମର ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।

ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ଆପଣଙ୍କର ପ୍ରିୟ ମନପସନ୍ଦର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଯୁବବାଣୀ। ଯଦି ଆପଣମାନେ ମଧ୍ୟ ଆମର ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହାନ୍ତି, ତାହେଲେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଗୁରୁବାର ମଧ୍ୟାହ୍ନ 12:00-12:30 ମଧ୍ୟରେ ଆମକୁ କଲ୍ କରନ୍ତୁ ଏବଂ ଏହାର ପ୍ରସାରଣ ଆପଣମାନେ ଶୁଣିବେ ସେହି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସନ୍ଧ୍ୟା 5:30। ଆମକୁ କଲ୍ କରିବା ପାଇଁ ଆମ ନମ୍ବର 2 ହେଲା 0680-2220-521 ଏବଂ ଅନ୍ୟ ଗୋଟିଏ ନମ୍ବରଟି ହେଉଛି 0680-2222-621।

ଶୁଣିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.6 ମେଗାହର୍ଟ୍ଜ ଯୋଗେ। ସମୟ ଷ୍ଟୁଡିଓରେ ସନ୍ଧ୍ୟା 6:10। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। 6:15 ପ୍ରଚାର କରିବୁ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 95ତମ ଭାଗ। ପରେ ପରେ ଶୁଣିବେ ଦେଶଭକ୍ତି ଗୀତଟିଏ। କେତୋଟି ଆଧୁନିକ ଗୀତ ପ୍ରଚାର କରିବୁ 6:30। ରାତି 7:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25। 7:30 ଅଛି କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ଉପସ୍ଥାପନାରେ ଅଛନ୍ତି ସୁନୀଲ କୁମାର ଦାସ। ଆଜି ଏଥିରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ଫୁଲ ଚାଷ। ଏ ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଖଲିକୋଟ କଜାଙ୍କ ସହିତ ଆଲୋଚନାରେ ଶୁଣିବେ। ରାତି 8:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ 8:15। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରରୁ ରାତି 9:00। ରାତି 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପ୍ରସାରଣରେ ନାଟକ 22 ପାହାଚ, ରଚନା ରଜକୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2024 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ କିଣାବାଦାମ ହଳଦୀ ଓ ହଳ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣିଲେ କେତୋଟି ଆଧୁନିକ ଗୀତ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓରେ 6:40 ହେବାକୁ ଯାଉଛି। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଲେଖରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିଜ୍ଞାପନ ବିରତି ପରେ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନବିଧିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9ରୁ 6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିଟ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅଭଡ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏଥିରେ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଳପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଣ୍ଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2:27 ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବା ବେଳେ ମହାପ୍ରଭୁଙ୍କ 9ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଜବାକଣ୍ଠୀ ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ ରେଖା, ଚିତା, ଅଣ୍ଟାପଟି ଓଲାଗି ହୋଇଥିବା ବେଳେ ନୀଳାଦ୍ରୀ ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3ଟି ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେଇ ଚିତା ଗୁଡ଼ିକରେ ତାର ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା।

ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିତ୍ତିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦ ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ, ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ବାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 24 ତାରିଖରେ ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 କୋଟି ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 106,880 ଆସନ ଖାଲି ରହିଥିବା ବେଳେ ବିଜ୍ଞାନରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମ ଲେଖା ହେବ। ମେଧାତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧାତାଲିକା ପ୍ରକାଶ ପାଇବ। ଉଜ୍ବେକିସ୍ତାନ ରାଜଧାନୀ ତାସ୍କିରରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ

0: ଲାଭ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 feet ରହିଛି। ଚାରୋଟି ଗେଟ୍ ଜଳଭଣ୍ଡାର ମଧ୍ୟକୁ 162,172 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପମଣିଙ୍କ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ 9:00 to 6:00 ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ନଦୀମନ୍ତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ ଭାରତକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ପତ୍ନୀ ପରିବାରର ଭିତ୍ତି କହିଲେ ଭୁଲ ହେବ ନାହିଁ। ଆସନ୍ତାକାଲି ହେରା ପଞ୍ଚମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମା ମହାଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠଖଣ୍ଡେ ଭାଙ୍ଗି ଫେରିଆସିବେ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମଧ୍ୟ ରୁକ୍ମା ରଥଯାତ୍ରାରେ ଦେବୀ ପାର୍ବତୀଙ୍କୁ ସାଙ୍ଗ ନେଇନଥିବାରୁ ଦେବୀ ପାର୍ବତୀ ହେରା ଦଶମୀ ଦିନ ରାମେଶ୍ୱର ମନ୍ଦିର ଯାଇ ଅଭିମାନ୍ୟ ମହାପ୍ରଭୁଙ୍କୁ ଦୋଷାରୋପ କରନ୍ତି। ତେବେ ଚୈତ୍ର ମାସର ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କୁ ଦେହ କରିବା ପାଇଁ ପୃଥିବା ସତ୍ୟ ରକ୍ଷା କରିବାକୁ ଆସିଥିବା କହି ପ୍ରଭୁ ବୁଝିଥିଲେ ବି ମାତା ସନ୍ତୁଷ୍ଟ ନ ହୋଇ ଫେରିବା ସମୟରେ ରୁକ୍ମା ରଥ ଭାଙ୍ଗି ଦେଇ ଚାଲିଆସନ୍ତି। ଏହି ପର୍ବ ମହାପ୍ରଭୁଙ୍କ ଜୀବନରେ ବି ପତ୍ନୀଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ଦେଶରେ ଏପରି କେତେକ ମନ୍ଦିର ରହିଛି ଯେଉଁଠି ପତ୍ନୀଙ୍କ ପ୍ରାଧାନ୍ୟ ପ୍ରମୁଖ ଆକର୍ଷଣ। ଏପରି କେତୋଟି ଅନନ୍ୟ ମନ୍ଦିର ସମ୍ପର୍କରେ ଆସନ୍ତୁ ଜାଣିବା। ଦେବଭୂମି ଉତ୍ତରାଖଣ୍ଡରେ ରହିଛି ହିଡ଼ିମ୍ବା ଦେବୀ ମନ୍ଦିର। ନୈନିତାଳଠାରୁ 25 kilometers ଦୂରରେ ଥିବା 7 tal ହିଡ଼ିମ୍ବା ପାହାଡ଼ ଉପରେ ଏହି ମନ୍ଦିର ଥିବାବେଳେ ଏହି ଅଞ୍ଚଳ ହିଡ଼ିମ୍ବା ଧାମ ଭାବେ ଜଣାଯାଏ। ସତାୟୁ ସଦ୍ଗୁରୁ ବନଖଣ୍ଡି ମହାରାଜ ଏଠାରେ ମହାବଳୀ ଭୀମଙ୍କ ପତ୍ନୀ ହିଡ଼ିମ୍ବା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏଠାରେ ମଧ୍ୟ ଭାରତମାତାଙ୍କ ମନ୍ଦିର ଅଛି ଏବଂ ଦେଶର ସମସ୍ତ ରାଜ୍ୟରୁ ମାଟି ଆଣି ଏଠାରେ ରଖାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ହିଡ଼ିମ୍ବା ପର୍ବତରେ ହିଡ଼ିମ୍ବା ଓ ତାଙ୍କ ଭାଇ ହିଡ଼ିମ୍ବ ରହୁଥିଲେ। ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ହିଡ଼ିମ୍ବା ଭୀମଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କଚ। ହିଡ଼ିମ୍ବା ଧାମରେ ଏକାଧିକ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ରହୁଥିବା ଜଣାଯାଏ। ରାମଭକ୍ତ ହନୁମାନ ବା ବ୍ରହ୍ମଚାରୀ ଭାବେ ପରିଚିତ, ତେବେ ଭାରତର ଅନେକ ଅଞ୍ଚଳରେ ତାଙ୍କୁ ବିବାହିତ ବୋଲି ଗ୍ରହଣ କରାଯାଇଛି। ରାମାୟଣରେ ମଧ୍ୟ ତାଙ୍କ ପୁତ୍ର ପ୍ରସଙ୍ଗ ରହିଛି। ତେଲଙ୍ଗାନା ରାଜ୍ୟରେ ସ୍ୱତନ୍ତ୍ର ଭାବେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି ହନୁମାନ। ହାଇଦ୍ରାବାଦଠାରୁ ପ୍ରାୟ 220 kilometers ଦୂରରେ ମହାବୀର ହନୁମାନ ଏବଂ ତାଙ୍କ ପତ୍ନୀ ସୁର୍ବଚଳାଙ୍କ ମନ୍ଦିର ରହିଛି। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଯେ ଏଠାରେ ଦର୍ଶନ କଲେ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ପତିପତ୍ନୀଙ୍କ ବନ୍ଧନ ଅତୁଟ ରହେ। ସୁର୍ବଚଳା ସୂର୍ଯ୍ୟଙ୍କ କନ୍ୟା ହୋଇଥିବା ବେଳେ ପରାଶର ସଂହିତାରେ ମଧ୍ୟ ହନୁମାନ ଏବଂ ସୁର୍ବଚଳାଙ୍କ ବିବାହ କଥା ରହିଛି। ପୌରାଣିକ କଥା ଅନୁସାରେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିବା ବେଳେ 9 ବିଦ୍ୟାରୁ 5 ଶିକ୍ଷା କରିଥିଲେ। ତେବେ ଅବଶିଷ୍ଟ ପାଇଁ ସେ ବିବାହିତ ହେବା ଜରୁରୀ ଥିଲା। ଏହା ବାଲ ବ୍ରହ୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କଲା। ତେଣୁ ସୂର୍ଯ୍ୟଦେବ ନିଜ ଶକ୍ତିରୁ ଏକ କନ୍ୟା ସୃଷ୍ଟି କରି ହନୁମାନଙ୍କୁ ତାଙ୍କ ସହ ବିବାହ କରାଇଲେ। ବିବାହ ପରେ ପରେ ସୁର୍ବଚଳା ତପସ୍ୟାରେ ଲୀନ ରହିଥିଲେ ଏବଂ ହନୁମାନ ବିବାହିତ ହୋଇଥିଲେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିଲେ। ଦେଶରେ ଗ୍ରହରାଜ ଶନିଦେବଙ୍କର ଏକମାତ୍ର ଏପରି ମନ୍ଦିର ରହିଛି ଯେଉଁଠି ସେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି। ଛତିଶଗଡ଼ର କର୍ବଦା ଜିଲ୍ଲା ଅନ୍ତର୍ଗତ କରିଆମା ଗ୍ରାମରେ ଏହି ମନ୍ଦିର ରହିଛି। ଭୋରନ୍ଦେବ ମାର୍ଗରେ

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ସମୟ ଷ୍ଟୁଡ଼ିଓ ଘରେ ରାତି 7। ଆସନ୍ତୁ ଶୁଣିବା କେତୋଟି କଥାଚିତ୍ରର ଗୀତ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ପ୍ରଥମେ ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିତ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅରୁଣ ମନ୍ତ୍ରୀଙ୍କ ରଚନାରୁ 2ଟି ହୃଦୟ କଥାଚିତ୍ରରୁ।

ମଧ୍ୟ ଶୁଭାରମ୍ଭ କରାଯାଇଛି। ପଶ୍ଚିମବଙ୍ଗରେ କ୍ୟାବ୍ ଡ୍ରାଇଭରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସମବାୟ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିବି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଜାଞ୍ଜିବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲ୍ଲୀ ମୁଇନି ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକ କାଳରେ ଉଭୟ ଭାରତ ତାଞ୍ଜାନିଆ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ଦୃଢ଼ୀଭୂତ କରିବା ଲାଗି ଉଭୟ କଥାବାର୍ତ୍ତା କରିଥିଲେ। ଉପରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଭାରତ ତାଞ୍ଜାନିଆ ଭାଗିଦାରିତା ଦୃଢ଼ୀଭୂତ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ସାମୁଦ୍ରିକ ସହଯୋଗ, ସାଂସ୍କୃତିକ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହିପରି ବାଣିଜ୍ୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ନୀଳ ଅର୍ଥନୀତି, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ଶ୍ରୀ ରାଧାକୃଷ୍ଣନ ପ୍ରକାଶ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ସଦସ୍ୟ ଜଗତ ପ୍ରସାଦ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁର୍ଗାନ୍ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପ୍ନା ଦଳର ନେତା ଅନୁପ୍ରିୟା ପଟେଲ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଲବ ଶ୍ରୀକୃଷ୍ଣ, କଂଗ୍ରେସ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ସମେତ 40 ଭିନ୍ନ ରାଜନୈତିକ ଦଳର 50 ଉର୍ଦ୍ଧ୍ୱ ନେତା ବୈଠକ

ମୃତ୍ୟୁ ସାତ ଜଣ ନିଖୋଜ ଅଛନ୍ତି। ପୁଞ୍ଚ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା ଯୋଗାଇଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଟଛାଣ୍ଟ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକୋଟର ମୁରା ଗ୍ରାମରେ ଭୂସ୍କଳନ କରି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେ ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗଲା ଗ୍ରାମରେ ବନ୍ୟା ଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା ପୁରୀ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ ଧାର୍ମିକ ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧୁ ହୋଇଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ୍ ସିଙ୍ଗଲ କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ଭାରତ ସ୍ୱର୍ଣ୍ଣପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତିକ ଜୈବ ବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ 3ଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ। ଚଳିତ ଥର ଫିଫା ଟାଇଟଲ୍ ହାସଲ ପାଇଁ ଫାଇନାଲ୍ରେ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ।

ଅନୁଗୁଳ UIDAI ଓ BLS ଇଣ୍ଟରନ୍ୟାସନାଲର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍ପିଟାଲ ଭିତ୍ତିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, ଇଓପିଡି, ସିସିଟିଭି ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ 2 ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ପାଲହଡ଼ାରେ ରାଜ୍ୟ 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତା ଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକରେ PCPNDT ଆଇନର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରିଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ ଲିଙ୍ଗାନୁପାତ

ନେଇକିରି ଆମମାନଙ୍କର ସମସ୍ୟାର ସମାଧାନ କରୁଛୁ ଆମେ। କିନ୍ତୁ ହାଲୋ କିଷାନ ବାଣୀ ଏମିତି ଏକ କାର୍ଯ୍ୟକ୍ରମ ଯାହାଦ୍ୱାରା କି ଚାଷୀ ଭାଇ ଭଉଣୀମାନଙ୍କ ମନରେ ଥିବା ପ୍ରଶ୍ନର ସିଧାସଳଖ ଉତ୍ତର ଆମେ ଦେଇପାରୁଛି। ହେଲେ ଭାଉଜ ବୁଝିଲ ନା, ଏବେ ଯୁଆଡ଼େ ଦେଖିବ ରଥଯାତ୍ରା ସମୟଟା ଖାଲି ଫୁଲ, କି ଫୁଲ ଚାଲୁଛି।

0: ସାର୍ ଆଜି ଆମେ ଆମ ହାଲୋ କିଷାନ ପାଣି କାର୍ଯ୍ୟକ୍ରମରେ ବିଷୟ ରଖିଛୁ ବ୍ୟବସାୟିକ ଭିତ୍ତିରେ ଫୁଲ ଚାଷ। ସାର୍ ଆଜିର ଏଇ ଆଧୁନିକ ପ୍ରଣାଳୀରେ ଯେଉଁ ଚାଷ କରାଯାଉଛି, ଜଣେ ଯଦି ଯୁବ ଉଦ୍ୟୋଗୀ ଯଦି ଚାଷ କରିବା ପାଇଁ ଚାହିଁବ ଆଉ ବ୍ୟବସାୟିକ ଭିତ୍ତିରେ ଫୁଲ ଚାଷ କରିବ, ଏଇଟା କ'ଣ ସମ୍ଭବ ହେଇପାରିବ କି? ସାର୍
1: ଆପଣ ବଢିଆ କଥା କହିଲେ, ଫୁଲ ଏପଟେ ଆପଣ ଚାଷୀ କଥା କହିଲେ ପୁଣି ଉଦ୍ୟୋଗୀ କଥା କହିଲେ। ଆମେ ଚାହୁଁଛୁ ଫୁଲ ଚାଷୀମାନେ ଉଦ୍ୟୋଗୀ ହୁଅନ୍ତୁ, ପଇସା କିଛି ରୋଜଗାର କରନ୍ତୁ ଏବଂ ବ୍ୟାଙ୍କରେ ଜମା କରନ୍ତୁ, ତାହା ଫୁଲ ଚାଷରେ ହିଁ ସମ୍ଭବ ହୋଇପାରିବ। ଜଣେ ବ୍ୟବସାୟିକ ଭିତରେ ଫୁଲ ଚାଷ କରିବାକୁ ହେଲେ ତାର ନିଜସ୍ୱ ଜମି ଥିବା ଦରକାର, ଯେଉଁ ଜମିଟା ଆପଣଙ୍କର ବାଲିଆ ଦୋରସା ନୀଳା ଏବଂ ଉଚ୍ଚା ଜମି ହୋଇଥିବା ଦରକାର, ଏବଂ ସେ ଜମିରେ ବହୁତ ସନ୍ଲାଇଟ୍ ବା ସୂର୍ଯ୍ୟକିରଣ ପ୍ରଚୁର ପରିମାଣରେ ଥିବା ଦରକାର। ଆଜିର ଆଧୁନିକ ଯୁଗରେ ଆମେ ପ୍ରୋଟେକ୍ଟେଡ୍ ଷ୍ଟ୍ରକ୍ଚର୍ ମଧ୍ୟ ଫୁଲ ଚାଷ କରିପାରୁଛେ, ତେଣୁକରି ସେ କ୍ଷେତ୍ରରେ ବର୍ଷ ତମାମ ଆମେ ଫୁଲ ଚାଷ କରିପାରିବା।
0: ସାର୍ ବିଭିନ୍ନ ଫୁଲ ଚାଷ ମଧ୍ୟରେ କେଉଁ ଫୁଲ ଚାଷଟା ଟିକେ ଅଧିକ ଚାଷୀ ଲାଭାନ୍ୱିତ କରିବ?
1: ସାଧାରଣ ଭାବରେ ଆମେ ଯେତେବେଳେ ଫୁଲ ଚାଷ କଥା ହେଉଛେ, ପ୍ରାଥମିକ ସ୍ତରରେ ଚାଷୀ ଭାଇ ପ୍ରଥମେ ଫୁଲ ଚାଷ ଆରମ୍ଭ କରିବ, ସେ ଗେଣ୍ଡୁ ବା ମେରିଗୋଲ୍ଡ ଫୁଲ ଚାଷ କରିବ, ଏଥିରେ ବୈଷୟିକ ଜ୍ଞାନ ବହୁତ କମ୍ ଦରକାର ଏବଂ ତା ପାଇଁ ଯତ୍ନ ମଧ୍ୟ କମ୍ ଦରକାର, କିନ୍ତୁ ପ୍ରବଳ ଲାଭ ମିଳେ। କିନ୍ତୁ ଚାଷୀମାନଙ୍କୁ ସବୁବେଳେ ସତର୍କ ହେବାକୁ ପଡ଼ିବ, ବଜାର କୌଣସି କେଉଁ ସମୟରେ ବଜାର ତାକୁ ମିଳିବ। ଯଦି ଆଗରୁ ସେ ବଜାର ଠିକ୍ କରିପାରିବ, ତାହେଲେ ସେଇ ଅନୁସାରେ ଜମି ପ୍ରସ୍ତୁତି ଏବଂ ଗଛ ଲଗାଇବ, ତାହେଲେ ନିଶ୍ଚୟ ସେ ଲାଭବାନ ହେବ।
0: ସାର୍ ଗେଣ୍ଡୁ ଫୁଲ ଚାଷ ପାଇଁ ଆମେ ଜମି ପ୍ରସ୍ତୁତି ସମ୍ପର୍କରେ ଟିକେ ବର୍ଣ୍ଣନା କରିବା କି?
1: ଗେଣ୍ଡୁ ଚାଷ ସାଧାରଣ ଭାବରେ ଉଚ୍ଚା ଜମି ହୋଇଥାଏ ଏବଂ ବର୍ଷା ଦିନ ପରେ ଜଷ୍ଟ ବର୍ଷା ଛାଡ଼ିବା ପରେ ବା ଅଗଷ୍ଟ ଶେଷ ସପ୍ତାହ ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେ ଜମି ପ୍ରସ୍ତୁତ କରି ଗେଣ୍ଡୁ ଗଛ ଯଦି ଲଗାଇବା, ତାହେଲେ ଅକ୍ଟୋବର ନଭେମ୍ବର ଡିସେମ୍ବର ଜାନୁଆରୀ ପର୍ଯ୍ୟନ୍ତ ପ୍ରଚୁର ପରିମାଣ ଗେଣ୍ଡୁ ଫୁଲ ପାଇବା। କାହିଁକି ନା ସେହି ସମୟରେ ଓଡ଼ିଶାରେ ଯାନିଯାତ୍ରା ଚାଲିଥାଏ, ପର୍ବପର୍ବାଣି ଚାଲିଥାଏ। ଏହି ଜମିଗୁଡ଼ିକ ସାଧାରଣ ଭାବରେ ଡ୍ରେନେଜ୍ ହେବା ଦରକାର, ଅର୍ଥାତ୍ ପାଣି ସ୍ତରୁ ବାହାରି ପଡ଼ୁଥିବା ଦରକାର। ଏହା ଓପନ୍ ଫିଲ୍ଡରେ ବା ମୁକ୍ତ ଆକାଶ ତଳେ ଆମେ ଗେଣ୍ଡୁ ଚାଷ କରିପାରିବା।
0: ଗେଣ୍ଡୁ ଫୁଲ ଚାଷ କରିବା ପାଇଁ ଚାରା ପ୍ରସ୍ତୁତି କେମିତି କରିବାକୁ ପଡ଼େ?
1: ଗେଣ୍ଡୁ ଚାଷ ସାଧାରଣ ଭାବରେ ଦୁଇ ପ୍ରକାର ଚାରା ହୋଇଥାଏ, ଗୋଟାକୁ ଆମେ କୁହେ ମଞ୍ଜିରୁ ଆସିଥାଏ, ଆଉ ଗୋଟେ ହେଉଛି ଆପଣ କଟିଂସ ଥାଏ। ମଞ୍ଜିରୁ ଯେଉଁ ଚାରା ଆସିଥାଏ ତା ପୂର୍ବ ଗଛର ଗୁଣରେ କିଛି ଭିନ୍ନତା ସେ ଲଗାଇଲା ବେଳେ, କିନ୍ତୁ ଯଦି ଆମେ କଟିଂ ଶ୍ରେଣୀ ଲଗାଇବା, ତାହେଲେ ଯେଉଁ ଗଛ ତା ମା ଗଛ ଆଗରୁ ଯେଉଁ ଗଛ ଥିଲା ପୂର୍ବ ବର୍ଷ, ସେହି ପ୍ରକାର ଫୁଲ ଫୁଟିବ। ଏବଂ ସାଧାରଣ ଭାବରେ ଆମ ଓଡ଼ିଶାରେ ଆମେ କଟିଂସ ଲଗାଇବାକୁ ପସନ୍ଦ କରୁ। ଏହି ଗେଣ୍ଡୁ ଚାଷରେ ଆମେ ଯଦି ଆମେ ଭେରାଇଟି କଥା କହିବା, ତାହେଲେ ପୁଷା
2: ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ ଏକ ଟଙ୍କା ଦେବାକୁ ପଡିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ।
1: କିନ୍ତୁ କମର୍ସିଆଲ କଥା ଚିନ୍ତା କରିବେ, ଆମେ ଆଫ୍ରିକାନ୍ ମେରିଗୋଲ୍ଡ ବ୍ୟବହାର କରିବା, ଛୋଟ ବା ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଯଦି ଫ୍ରେଞ୍ଚ ମେରିଗୋଲ୍ଡକୁ ମଧ୍ୟ ଆମେ ବ୍ୟବହାର କରିପାରିବା। ଆମେ ବଜାର ଯେକୌଣସି ଜାଗାକୁ ଯିବା, ଫ୍ରେଞ୍ଚ ମେରିଗୋଲ୍ଡ ପାଇବା ଏବଂ ଆଫ୍ରିକାନ୍ ମେରିଗୋଲ୍ଡ ପାଇବା।
0: ସାର୍ ଗୋଟେ ଫୋନ୍ କଲ୍ ନେଇ ଆମେ
1: ନିଶ୍ଚୟ।
0: ହ୍ୟାଲୋ
3: ସାର୍, ନମସ୍କାର।
0: ନମସ୍କାର, ହ୍ୟାଲୋ କିଷାନ ବାଣୀ କାର୍ଯ୍ୟକ୍ରମ, ଆକାଶବାଣୀ ବରମ୍ପୁର କହୁଥିଲେ, କିଏ କହୁଥିଲେ ଭାଇ? ରବିନାରାୟଣ ଦାସ କୁକୁଡ଼ାରୁ କହୁଛନ୍ତି। କୁହନ୍ତୁ ଭାଇ, କଣ ଜାଣିବା ପାଇଁ ଚାହୁଁଛନ୍ତି?
3: ଆମର ଫୁଲ ଚାଷ ପାଇଁ ସରକାର କଣ ସହଯୋଗ
0: କରୁଛନ୍ତି? ଫୁଲ ଚାଷରେ କଣ ସରକାରୀ ସହାୟତା ଅଛି ସେ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି। ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ସାର୍, ସେ ଆପଣଙ୍କ ପ୍ରଶ୍ନ ବି ଶୁଣିପାରିଲେ, ସାର୍ ଆପଣଙ୍କ ଉତ୍ତର ଦେଉଛନ୍ତି, ଶୁଣନ୍ତୁ।
1: ରବିବାବୁ, ଆପଣଙ୍କୁ ମୁଁ କହି ରଖିବି, ଉଦ୍ୟାନ କୃଷିର ଯେକୌଣସି ଚାଷରେ ଯେହେତୁ ପ୍ରଥମ ମାସରେ ବହୁତ ଖର୍ଚ୍ଚ ହୁଏ, ସରକାର ବିଭିନ୍ନ ପ୍ରକାର ସବସିଡ଼ି ବା ଇନ୍ସେଣ୍ଟିଭ୍ ବା ରିହାତି ରଖିଛନ୍ତି। ଯେମିତି ଆମେ ଗେଣ୍ଡୁ ଫୁଲ ଚାଷ କଥା କହୁଛେ, ଗେଣ୍ଡୁ ଫୁଲରେ ଆମକୁ ହେକ୍ଟରକୁ ବା ବାରଭରଣ ଅଧେ ଜମିରେ, ଯେଉଁଟାକି ଗଞ୍ଜାମରେ କୁହାଯାଏ, ସେଥିପାଇଁ ଆପଣଙ୍କୁ 20,000 ଟଙ୍କା। ଯଦି ଆମେ ମେରିଗୋଲ୍ଡ ବା ଜସ୍ମିନ୍ ବା ମଲ୍ଲି ଟ୍ୟୁବରୋଜ୍ ସେବତୀ ଲଗାଇବା, 20,000 ଟଙ୍କା ମିଳିବ। ଯଦି ଜବରା ଅର୍କିଡ୍ କଟ୍ ଫ୍ଲାୱାର ହିସାବରେ ଲଗାଇବା, 50,000 ଟଙ୍କା ମିଳିବ। ଏବଂ ଯଦି ଗ୍ଲାଡିଓଲସ୍ ଏବଂ ସାଫ୍ରନ୍ ଲଗାଇବା, ତାହେଲେ ଆପଣଙ୍କୁ 100,000 ଟଙ୍କା ମିଳିବ। ମୁଁ ଯାହା କହିଲି ହେକ୍ଟରକୁ କହିଲି, ହେକ୍ଟରକୁ ଆପଣ ମିଳିବ, 40% ମିଳିବ। ସାଧାରଣ ଭାବରେ ଉଦ୍ୟାନ କୃଷିର ବ୍ଲକ୍ ଲେବୁଲ୍ରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଛନ୍ତି, ଆପଣ ସେଠି ଯୋଗାଯୋଗ କଲେ ଆପଣ କରିପାରିବେ। ଆଜିକାଲି ସରକାର ବଡ଼ ପ୍ଲାଟଫର୍ମ ଗୋସୁଗମ ପ୍ଲାଟଫର୍ମ କରିଛନ୍ତି, ଗୋସୁଗମରେ ଆପଣ ଆପ୍ଲାଏ କରିପାରିବେ, 100,000 ଟଙ୍କା ମିଳିବ। ମୁଁ ଯାହା କହିଲି ହେକ୍ଟରକୁ କହିଲି, ହେକ୍ଟରକୁ ଆପଣ ମିଳିବ, 40% ମିଳିବ। ସାଧାରଣ ଭାବରେ ଉଦ୍ୟାନ କୃଷିର ବ୍ଲକ୍ ଲେବୁଲ୍ରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଛନ୍ତି, ଆପଣ ସେଠି ଯୋଗାଯୋଗ କଲେ ଆପଣ କରିପାରିବେ। ଆଜିକାଲି ସରକାର ବଡ଼ ପ୍ଲାଟଫର୍ମ ଗୋସୁଗମ ପ୍ଲାଟଫର୍ମ କରିଛନ୍ତି, ଗୋସୁଗମରେ ଆପଣ ଆପ୍ଲାଏ କରିପାରିବେ।

0: ତାଲିମ ପାଇଁ ଯାଆନ୍ତି ଏବଂ ପ୍ରତି ବ୍ଲକରେ ରାଜ୍ୟ ସାରା ଆମର କାପାସିଟି ବିଲ୍ଡିଂ ଟ୍ରେନିଂ ବା ଦକ୍ଷତା ତାଲିମ ଶିବିର କରାଯାଏ। ଚାଷୀ ଭାଇମାନଙ୍କୁ ଯେଉଁମାନେ ଭଲ ଚାଷୀ ଭଲ ଉଦ୍ୟୋଗୀ ସେମାନଙ୍କୁ ଡକାଯାଏ, ସେମାନଙ୍କର ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ଟ୍ରେନିଂ ଦିଆଯାଏ। ପ୍ରତିବର୍ଷ ଏହି ସମୟରେ ଏଇ ଜାନୁଆରୀ ଫେବୃଆରୀ ମାର୍ଚ୍ଚରେ ଚାଲେ, ଯେଉଁମାନେ ନେବେ ଏହାର ସୁଯୋଗ ମଧ୍ୟ ନେଇପାରିବେ, କିଛି ଏଥିରେ ଅସୁବିଧା ନାହିଁ।
1: ବହୁତ ବଢ଼ିଆ କଥା, ତାହେଲେ ସରକାର ବ୍ୟବସ୍ଥା କରିଛନ୍ତି। ଗେଣ୍ଡୁ ଫୁଲ ଚାଷର ପୂର୍ବ ପ୍ରସ୍ତୁତି ସମ୍ପର୍କରେ କହିଲେ ଏବଂ ତାର କିସମ ବିଷୟରେ ବର୍ଣ୍ଣନା କଲେ। ଗେଣ୍ଡୁ ଫୁଲ ଚାଷରେ କିଛି ସାଧାରଣତଃ ଏମିତି ରୋଗ ହେବା ସମ୍ଭାବନା ଅଛି କି?
0: ଗେଣ୍ଡୁ ଫୁଲରେ ସାଧାରଣ ଭାବରେ ସେମିତି କିଛି ରୋଗ କୌଣସି ଫୁଲରେ ଆମେ ଦେଖାଯାଏ ନାହିଁ, କିନ୍ତୁ ଆମର ଯଦି ବି ରୋଗ ଦେଖାଯାଏ ତା ପାଉଡର୍ ମିଲ୍ଡ ହୁଏ ବା ଲିଫ୍ ମାଇନର୍ ହୁଏ। ଯଦି ପାଉଡର୍ ମିଲ୍ଡ ହେଉଛି ତାହେଲେ ଆପଣ ମାଙ୍କୋଜେବ୍ M45 ଏବଂ ଯଦି ଲିଫ୍ ମାଇନର୍ ବା କୌଣସି ପୋକ ଲାଗୁଛି ତାହେଲେ ସିଟାମିପ୍ରିଡ୍ ଆପଣ ଯଦି ସ୍ପ୍ରେ କରିବେ ତାହେଲେ ହେବ ନାହିଁ। ସାଧାରଣ ଭାବରେ ଆମେ ଗେଣ୍ଡୁ ପାଇଁ କୌଣସି ପ୍ରକାର ଔଷଧ ପ୍ରୟୋଗ କରେ ନାହିଁ, କିନ୍ତୁ ଯେତେବେଳେ କମର୍ସିଆଲ୍ କରାହେଉଛି ଆମକୁ ନିଶ୍ଚିତ ଭାବରେ ସତର୍କ ହେବାକୁ ପଡ଼ିବ। ଯଦି ଏହି ପ୍ରକାର ଅସୁବିଧା ହେଉଛି ଆମେ ଔଷଧ ପ୍ରୟୋଗ କରିବା।
1: ସାଧାରଣତଃ ଗୋଟେ ଏକରଟେ ଜମିରେ ଯଦି ଗେଣ୍ଡୁ ଫୁଲ ଚାଷ କରାଯାଏ ସେ ଆମକୁ ପ୍ରତିଦିନ ଏମିତି କେତେ କେଜି ଘଣ୍ଟା ଆୟ ଦେବାର ସମ୍ଭାବନା ଅଛି?
0: ଗେଣ୍ଡୁ ଗଛ ଆମେ ଲଗେଇବାର 2 ସପ୍ତାହ ପରେ ଆମେ ତାକୁ ପିଞ୍ଚିଂ କରିବା ବା ତାକୁ ଟିକେ କାଞ୍ଛାଣ୍ଟ କରିବା, ଫଳରେ ଗେଣ୍ଡୁ ବ୍ରାଞ୍ଚିଂ ହେବ ଏବଂ ମାସରୁ 45 ଦିନ ଭିତରେ ଆମ ଗେଣ୍ଡୁ ଫୁଲ ଅମଳ ହେବ। ଏ ଯେଉଁ ଫୁଲ ଅମଳ ହେବ ସାଧାରଣ ଭାବରେ ଆମର ଏକରକୁ ଆମେ ଯଦି 16,000 ଖଣ୍ଡେ ଗଛ ଲଗାଉଛେ ତାହେଲେ ଆମେ କ'ଣ କରିବା ନା 35,000 ଟଙ୍କାର ଖର୍ଚ୍ଚ ହେବ, 90,000 ଟଙ୍କା ଆପଣଙ୍କୁ ଇନକମ୍ ଆସିବ, ଅର୍ଥାତ୍ ନେଟ୍ ପ୍ରଫିଟ୍ ଆପଣଙ୍କୁ ସେ ଅନୁସାରେ 55,000 ଟଙ୍କା ହେଇପାରିବ
1: ମାସକରେ
0: ନାହିଁ, ଗୋଟେ କ୍ରପ୍ରେ ଗୋଟେ ଏକରକୁ ଗୋଟେ ସିଜନ୍ରେ ଆସିପାରିବ।
1: ଗୋଟେ ଏକରକୁ ଗୋଟେ ସିଜନ୍ରେ ଆମେ 45,000 ଟଙ୍କା ଲାଭ କରିପାରିବା
0: 55,000 ଟଙ୍କା ଲାଭ କରିପାରିବା
1: 55,000 ଟଙ୍କା ଲାଭ କରିପାରିବା। ହ୍ୟାଲୋ,
2: ହ୍ୟାଲୋ,
1: କିଷାନ ପାଣି କାର୍ଯ୍ୟକ୍ରମ ବ୍ରହ୍ମପୁର ଆକାଶବାଣୀରୁ କହୁଥିଲି, କିଏ କହୁଥିଲେ ଭଉଣୀ?
2: ହଁ,
1: ସୁମିତା ଭଉଣୀ, କୋଉଠୁ କହୁଛନ୍ତି?
2: ମୁଁ କହୁଥିଲି ଆମର ଏଇ ଯୋଉ ଶାସନ ପରେ ନାହିଁ କି କାହାଠୁ ପାଖରେ?
1: ଆଜ୍ଞା ଆଜ୍ଞା,
2: ହଁ ସେଇଠୁ କହୁଛି। ତ ସାର୍ ଙ୍କୁ ମଧ୍ୟ ନମସ୍କାର।
0: ନମସ୍କାର।
2: ହଁ ସାର୍, ମୁଁ ଜାଣିବା ପାଇଁ ଚାହୁଁଛି ଆମେ ଏ ବର୍ଷ ଗେଣ୍ଡୁ ଫୁଲ କରିଲି ମାନେ ମାର୍ଗଶୀର ମାସରେ ପ୍ରାୟ ଡିସେମ୍ବର ଯୋଉ ନଭେମ୍ବର ଡିସେମ୍ବର ମାସରେ ଫୁଲ ହେଲା, ଲାଷ୍ଟ ସମୟ ବେଳକୁ ସେ ଫୁଲ ଯାହା ସବୁ ଛୋଟ ଛୋଟ ଆସିଥିଲା ଗଛ ଯାକ ମରିଗଲା। ତ ଯୋଉ ଅନୁସାରେ ମୁଁ ମାନେ ଭାବୁଥିଲି ଟିକେ ଲାଭ ହବ ଯେହେତୁ ଗୁହର ପୂଜା ଦରକାର ହେଉଛି, ତ ସେ ଅନୁସାରେ ହେଲାନି। ସାର୍ କୋଉ ଫୁଲ ମାନେ ମୋ ଯୋଉ ଗଛ ମରିଗଲା କଣ ଅସୁବିଧା ଯୋଉ ଗଛଟା ମରିଗଲା?
0: ଗେଣ୍ଡୁ ଗଛ ମରିବା ବା ଛୋଟ ହେବା ବା ପାଉଁଶିଆ ପଡ଼ିବ ବିଭିନ୍ନ ପ୍ରକାର ରୋଗ ଦ୍ଵାରା ହୋଇଥାଏ। ଯଦି କୁହୁଡ଼ି ଅଧିକା ହେଉଛି ତାହେଲେ ପାଉଁଶିଆ ପଡ଼ିବ ବା ପାଉଡ଼ରି ମିଲ୍ଡ୍ୟୁ ହେବ। ପାଉଡ଼ରି ମିଲ୍ଡ୍ୟୁ ହେଲେ ଆପଣଙ୍କୁ ଯେକୌଣସି ମାଙ୍କୋଜେବ୍ M45 ଯେ ଫଙ୍ଗିସାଇଡ଼ ଆପଣଙ୍କୁ ସ୍ପ୍ରେ କରିବାକୁ ପଡ଼ିବ। ଯଦି ଆପଣଙ୍କର ସେଥିରେ ନିମାଟୋଡ଼ ହେଇଛି ବା ଗଣ୍ଠି ଗଣ୍ଠି ହେଇ ଝାଉଁଳି ପଡ଼ୁଛି ଗେଣ୍ଡୁ ଗଛ ତାହେଲେ ସେଥିରେ ଆପଣଙ୍କୁ ଥିମେଟ୍ ବା ଫୁରାଣ ଦେବାକୁ ପଡ଼ିବ। ଆଉ ଯଦି ଆପଣଙ୍କର ସେଥିରେ କିଛି ପୋକ ଲାଗିଛନ୍ତି ତାହେଲେ ଆପଣଙ୍କୁ ଯେକୌଣସି ଗୋଟେ ଇନସେକ୍ଟସାଇଡ଼ ଆପଣଙ୍କୁ ସ୍ପ୍ରେ କରିବାକୁ ପଡ଼ିବ। କିନ୍ତୁ ଆପଣ ମନେ ରଖିଥିବେ ଗେଣ୍ଡୁ ଗଛ ଯେତେବେଳେ ବି ଲଗାଉଛନ୍ତି ସବୁବେଳେ ଆପଣ ବଜାରକୁ ଦେଖିକି ଲଗେଇବେ।
1: ସାର୍, ଆଜି ତମେ ଗେଣ୍ଡୁ ଫୁଲ ଚାଷ ସମ୍ପର୍କରେ ବିସ୍ତୃତ ଆଲୋଚନା କଲେ, ଆମ ଗଞ୍ଜାମର ଜଳବାୟୁ ତଥା ଆମ ଦକ୍ଷିଣ ଓଡ଼ିଶା ଜଳବାୟୁ କୋଉ ପ୍ରକାର ଫୁଲ ଚାଷ ପାଇଁ ମୁଖ୍ୟତଃ ସହାୟତା ହେବ?
0: ଆପଣଙ୍କର ପ୍ରକୃତିରେ ଗେଣ୍ଡୁ ଚାଷ କରାଯାଏ ଏବଂ ରଜନୀଗନ୍ଧା ମଧ୍ୟ ଚାଷ କରାଯାଏ। ଟ୍ୟୁବରୋଜ୍ ଯାହାକୁ ଆମେ ରଜନୀଗନ୍ଧା କହୁଛୁ। ଏବଂ ଆପଣ ମଧ୍ୟ ମନରେ ପ୍ରଶ୍ନ ଆସୁଥିବ, ଗଞ୍ଜାମର ମଧ୍ୟ ବିଭିନ୍ନ ସାମୁଦ୍ରିକ ଅଞ୍ଚଳରେ କୋଷ୍ଟାଲ ବେଲ୍ଟରେ ଆମେ ମଧ୍ୟ କିଆ ଚାଷ କରାଯାଏ। କିଆକୁ ସାଧାରଣ ଭାବରେ ଆଗରୁ କେହି ଚାଷ କରୁନଥିଲେ, ତାକୁ ଯତ୍ନ ନେଉଥିଲେ, ତାହା ଏମିତି ପ୍ରାକୃତିକ ଉପାୟରେ ହେଉଥିଲା, କିନ୍ତୁ ଏବେ ମଧ୍ୟ ଯତ୍ନ ନେଲାଣି କାହିଁକିନା ତା ଦେହରୁ ଯେଉଁ ଅତର ବା ରୁହୁ ବାହାରୁଛି ସେ ବହୁତ ବଜାରରେ ତାର ମୂଲ୍ୟ ବହୁତ ଅଧିକା, ତେଣୁକରି ଲୋକମାନେ ମଧ୍ୟ ତାକୁ ଚାଷ କଲେ।

0: ପାୱାର ଆପଣ ଜାଣିଥିବେ ସେଇଟା ହେଉଛି ଲମ୍ବା ସ୍ପାଇକ୍ ବା ଲଙ୍ଗ ସ୍ପାଇକ୍ ଥାଏ ଏବଂ ଗ୍ରୀନ୍ରୁ ୟେଲୋ ଆକାରର ଥାଏ। ଆମେ ଜାଣିଥିବେ ଏଇଟା ହେଉଛି ମେଲ୍ ଫ୍ଲାୱାର। ସେଇ ଫ୍ଲାୱାରକୁ ବା ସେଇ ଗଛର ଯଦି ଚାରା ଆଣି ଆପଣ ଲଗେଇବେ, ଗଛର ଦାମ ସରକାରୀ ହିସାବରେ ସ୍ଥିର କରାଯାଇଛି 50 ଟଙ୍କା ଗୋଟେ ଚାରାର ଦାମ, ଆପଣ ଆଣି ଲଗେଇବେ ଏବଂ ପ୍ରକୃତରେ ମେଲ୍ ଫ୍ଲାୱାର ହିଁ ଆପଣଙ୍କୁ କାମ ଦେବ ବା ଉତ୍ତର ଆସିବ।
1: ମୋ ମନରେ ଗୋଟେ ପ୍ରଶ୍ନ ଆସେ, ଯେଉଁ ଆଜିକାଲି ଯେଉଁ ରୁଫ୍ ଟପ୍ ଗାର୍ଡେନ୍ କରୁଛନ୍ତି, ବ୍ୟବସାୟ ଭିତରେ ନହେଲେ ବି କିଛି ସୌଖୀନ ଚାଷ ବି କରନ୍ତି, ରୁଫ୍ ଟପ୍ ଗାର୍ଡେନିଂ ପାଇଁ କିଛି ସେମିତି ସରକାରୀ ସହାୟତା କି ବ୍ୟବସ୍ଥା ଅଛି କି?
0: ଆପଣ ଜାଣିଥିବେ ରୁଫ୍ ଟପ୍ ଗାର୍ଡେନ୍, ହାଇଡ୍ରୋପୋନିକ୍, ଏରୋପୋନିକ୍ ଏ ଯେଉଁ ନୂଆ ନୂଆ ସବୁ କନସେପ୍ଟ ଆସିଛି ତାହା ସହରାଞ୍ଚଳରେ ହେଉଛି। ବର୍ତ୍ତମାନ ଆପଣ ଜାଣିଛନ୍ତି ଆପଣ ସେଣ୍ଟ୍ରାଲ ହର୍ଟିକଲଚରାଲ ଏକ୍ସପେରିମେଣ୍ଟାଲ ଷ୍ଟେସନ ଯିଏ ଅଛି ଭୁବନେଶ୍ୱର ମାଇଣିଆରେ ଅଛି, ସେମାନେ ମଧ୍ୟ ଏଥିରେ ରୁପଟାପ୍ ଗାର୍ଡେନ୍ ଉପରେ ଭୁବନେଶ୍ୱର ବିଭିନ୍ନ ଜାଗା କରି ଦେଖିଲେଣି ଏବଂ ବରହମପୁର ବା ସମ୍ବଲପୁର ବା ରାଉରକେଲା ଭଳି ଟାଉନରେ ମଧ୍ୟ ଆସିବ। ଯେହେତୁ ଜମିର ପରିମାଣ କମିଯାଉଛି, ରୁପଟପ୍ ଗାର୍ଡେନ୍ କଲେ ବହୁତ ହେବ, କିନ୍ତୁ ସେଠି ଆପଣଙ୍କୁ ପ୍ରୋଟେକ୍ଟେଡ୍ ବା ଆପଣଙ୍କୁ ଟିକେ ଇଣ୍ଟେନ୍ସିଭ୍ କେୟାର, ତାକୁ ଟିକେ ଯତ୍ନ ନେବାକୁ ପଡ଼ିବ, ଯତ୍ନ ନେଲେ ଆପଣ ପାଇବେ। କିନ୍ତୁ ଯେହେତୁ ଆମେ ରୁରାଲ ଏରିଆ କଥା ଚିନ୍ତା କରିବା, ଗ୍ରାମାଞ୍ଚଳ କଥା ଚିନ୍ତା କରିବା, ଆପଣ ରୁପଟପ୍ କନସେପ୍ଟ ଗ୍ରାମାଞ୍ଚଳ ଦରକାର ନାହିଁ, କାରଣ ଆମ ପାଖରେ ଯେହେତୁ ଓପନ୍ ଫିଲ୍ଡ ବା ବହୁତ ଜମି ଅଛି ସେଥିରେ ଭଲ ଚାଷ ହୋଇପାରିବ।
1: ରୁପଟପ୍ ଗାର୍ଡେନରେ ସାଧାରଣତଃ କେଉଁ କେଉଁ ଫୁଲ ଚାଷ ହୁଏ, କ'ଣ ହୁଏ?
0: ରୁପଟପ୍ ଗାର୍ଡେନରେ ଆପଣଙ୍କର ସିଜନ ଅର୍ଣ୍ଣାମେଣ୍ଟାଲ ଫୁଲ ଯେ ସେବତୀ ଆପଣ କରିପାରିବେ, କ୍ରାଇସାନ୍ଥମମ୍ ବା ସେବତୀ କରିପାରିବେ, ଆନ୍ଥୁରିୟମ୍ କରିପାରିବେ, ସବୁ ପ୍ରକାର ଫୁଲ ଚାଷ ହେବ। ଗେଣ୍ଡୁ ମଧ୍ୟ ଆପଣ ରୁପଟପ୍ ଲଗେଇପାରିବେ, ଇଭିନ୍ ଆପଣ ଟ୍ୟୁବ୍ରସ୍ ଯାହାକି ଆପଣ ଜମିରେ ଲଗେ ମାଟିରେ ଲାଗେ, କିନ୍ତୁ ତାକୁ ମଧ୍ୟ ରୁପଟପ୍ରେ ରୂପରେ ମାଟି ପକାଇକି ମଧ୍ୟ ଆପଣ ଲଗେଇପାରିବେ। ରୁପଟପ୍ ଗାର୍ଡେନ୍ ପାଇଁ ଯାହା ବି ତଳେ ଲାଗୁଛି ବା ମାଟିରେ ଲାଗୁଛି ରୁପଟପ୍ରେ ଲାଗିପାରିବ, କିନ୍ତୁ ତାକୁ ଟିକେ ଆପଣଙ୍କୁ କେୟାର ବା ଯତ୍ନ ନେବାକୁ।
1: ସାର୍ ଆଉ ଗୋଟେ ଫୋନ୍ କଲ୍ ନେଇଯିବା ଆମେ।
2: ପଚାରୁଛନ୍ତି
0: ପ୍ରକୃତରେ ବର୍ଷ ଯାକ ଫୁଲକୁ କୁହାଯାଏ ଦେଶୀ ବା ବାରମାସୀ ଗଛ। ଆପଣ ଯେଉଁ ଗଛ ଲଗାଉଥିବେ ସିଜନାଲ ଅର୍ଥାତ୍ ଶୀତ ଦିନେ ଫୁଟୁଥିବ ବା ବର୍ଷା ଦିନେ ଫୁଟୁଥିବ ବା ଖରାଦିନେ ଫୁଟୁଥିବ, ଆପଣ ଦେଶୀ ଗଛ ଲଗେଇବେ ସେ ବର୍ଷ ତମାମ ଫୁଟିବ, କିନ୍ତୁ ଦେଶୀ ସେଥିରେ କମ୍ ଫୁଲ ଫୁଟିବ, କିନ୍ତୁ ଆପଣ ଯଦି ଋତୁ ଭିତ୍ତିକ ଲଗେଇବେ ଅଧିକା ଫୁଲ ଫୁଟିବ ଏବଂ ସେଥିରେ ଅଧିକା ଅମଳ ପାଇପାରିବେ। କହିଛି ଯେ ଆପଣ ଯଦି ମଞ୍ଜି ଲଗାଉଛନ୍ତି ତାହେଲେ ଯୋଉ ଗଛ ଆପଣ ଭାବି ଲଗେଇଥିବେ ସେଇ ଗଛର ସମ୍ପୂର୍ଣ୍ଣ ଗୁଣ ଏତେ ନଥାଇପାରେ, ଭିନ୍ନତା ଦେଖାଦେବ ଯାହାକି ବୈଜ୍ଞାନିକ ସଙ୍ଗତ ଅଛି, ବୈଜ୍ଞାନିକ କାରଣ ଅଛି। ତେଣୁ ଆପଣଙ୍କୁ ଆମେ ନିଶ୍ଚୟ ଭାବରେ ପରାମର୍ଶ ଦେବୁ ଆପଣ ଗଛ ଆଣିକି ବା କଟିଂସ ଆଣିକି ଲଗେଇବେ। ମଞ୍ଜିରୁ ଗଛ ଲଗେଇବା ସାଧାରଣରେ ବ୍ୟବସାୟିକ ଚାଷ ପାଇଁ ଠିକ୍ ନୁହେଁ। ଚାରା ଆପଣଙ୍କର ଯେକୌଣସି ଆପଣଙ୍କର ବହୁତ ନର୍ସରୀ ଅଛି, ସରକାରୀ ସ୍ଥିରୀକୃତ ନର୍ସରୀ ଅଛି ଭୁବନେଶ୍ୱରରେ ଅଛି ବା ଆପଣଙ୍କର ବିଭିନ୍ନ ଅଞ୍ଚଳରେ ମଧ୍ୟ ନର୍ସରୀ ଅଛି, ଆପଣ ସେ ଆଣିପାରିବେ। ଆଗୁଆ ସେମାନଙ୍କୁ କହିଲେ ସେମାନେ ଆପଣଙ୍କୁ ଯୋଗାଇଦେବେ। ଆକ୍ଚୁଆଲି ଆପଣ ଯେତିକି ଟଙ୍କାର ଗଛ ଆଣିବେ ସରକାର ଏମିତି ବ୍ୟବସ୍ଥା କରିଛନ୍ତି, ସେତିକି ଟଙ୍କାର ଗଛ ଲଗେଇ ସାରିଲା ପରେ ସରକାରୀ ସ୍ତରରେ ଯେଉଁ କର୍ମଚାରୀମାନେ ଅଛନ୍ତି ସେମାନେ ଆପଣଙ୍କର ଗଛର ଫଟୋ ଉଠାଇବେ, ସେ ଫିଲ୍ଡରେ ଆପଣଙ୍କ ସହିତ ଫଟୋ ଉଠାଇବେ, ତାହା ସରକାରଙ୍କ ପାଖେ ଡିପାର୍ଟମେଣ୍ଟ ବା ବିଭାଗ ସହିତ ଦେଲେ ଯେତିକି ଟଙ୍କାର ଫୁଲ ଗଣିଥିବେ ସାଧାରଣ ଭାବରେ ସେତିକି ଚାରାର ପଇସା ସରକାର ଆପଣଙ୍କୁ ଦେଇଦେବେ। ଫଳରେ କ'ଣ ହେବ, ଶେଷରେ ଆପଣଙ୍କୁ ତାରା ମାଗଣା ମିଳିଲା ଭଳିଆ ହେବ, କିନ୍ତୁ ଆପଣ ପ୍ରଥମେ ନିଜ ହାତରୁ ଚାରା କିଣିବାକୁ ପଡ଼ିବ। କେବଳ ଆଧାର କାର୍ଡ ନେବେ ଆପଣ ଆଣି ଗଛ ଚାରା କିଣିବା ଦାୟିତ୍ୱ ହେଉଛି ଆପଣଙ୍କର। ଯଦି ଆପଣ ନିଜେ ଯାଇପାରୁନାହାନ୍ତି କୌଣସି ନର୍ସରୀ ବିଷୟରେ ଆପଣଙ୍କର କିଛି ଜ୍ଞାନ

ପଡ଼ିବ, ସେଥିରେ ଆପଣଙ୍କୁ 40%ରୁ 50% ପର୍ଯ୍ୟନ୍ତ ଆପଣଙ୍କୁ ରିହାତି ବା ସବସିଡି ମିଳିପାରିବ। ସବୁଠୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଯଦି ଆପଣ ନିୟନ୍ତ୍ରିତ ଘରେ ଆପଣ ଫୁଲ ଚାଷ କରୁଛନ୍ତି ଏବଂ ବ୍ୟାଙ୍କ ଲୋନ୍ କରିଛନ୍ତି, ତାହେଲେ ଆପଣଙ୍କୁ 80% ସବସିଡି ଆଗୁଆ ଆସି ଆପଣଙ୍କ ଖାତାରେ ଡିପୋଜିଟ୍ ହେବ। ଫଳରେ କ'ଣ ହେବ, ଆପଣ ଯେଉଁ ଲୋନ୍ ଆଣିଛନ୍ତି ସେଇ 80% ଯେତିକି ଟଙ୍କା ଆପଣ ଆଣିଛନ୍ତି ସେତିକି ଟଙ୍କାର ଇଣ୍ଟରେଷ୍ଟ ବା ସୁଧ ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ। କାମ ସରିଲା ପରେ ଯଦି ଆପଣ ସେତିକି ଟଙ୍କାର ପ୍ରକୃତରେ ସବସିଡି ଅଧିକା ପାଉଛନ୍ତି ସେ ଟଙ୍କାକୁ ଆପଣ ରଖିବେ, ଆଉ ବକା ଟଙ୍କା ଆପଣଙ୍କୁ ମିଳିବ। ଯଦି ଆପଣ କମ୍ ସବସିଡି ପାଉଛନ୍ତି ସେ ଟଙ୍କାକୁ ସରକାର ତାଙ୍କର ଯେଉଁଠି ଯିଏ ଦେଇଥିବ ଯେଉଁ ଏପିକଲ ଯିଏ ନୋଡାଲ ଏଜେନ୍ସି ସେମାନେ ସେ ଟଙ୍କାକୁ ଫେରସ୍ତ ନେଇଯିବେ। ଏଇଟା ହେଉଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ। ନ୍ୟାସନାଲ ହର୍ଟିକଲଚର ବୋର୍ଡ ମଧ୍ୟ ଆପଣ ଫୁଲ ଚାଷ କରିବା ପାଇଁ ପ୍ରୋଟେକ୍ଟେଡ୍ ଷ୍ଟ୍ରକ୍ଚରରେ ସାହାଯ୍ୟ ଅଛି, ତା ମଧ୍ୟ 40-50% ସାହାଯ୍ୟ ଅଛି। ଯେଉଁମାନେ କ୍ଷୁଦ୍ର ନାମମାତ୍ର ଚାଷୀ ସେମାନଙ୍କୁ 40%, ବଡ଼ ଚାଷୀମାନଙ୍କୁ 40%, ଏବଂ ମହିଳା କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ 40% ସବସିଡି ଦିଆଯାଉଛି। ଆମେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇବା, ଆମେ ନ୍ୟାସନାଲ ହର୍ଟିକଲଚର ବୋର୍ଡ ପାଇବା, ଆମେ ସମନ୍ୱିତ ଉଦ୍ୟାନ କୃଷି ମିଶନରେ ଯଦି ଗଛ ଲଗାଉଛେ 40% ସବସିଡି ପାଇବା, ଯଦି ଷ୍ଟ୍ରକ୍ଚର କରୁଛେ ତାହେଲେ 50% ପାଇବା। 50%ରେ 2500 ସ୍କୋୟାର୍ ମିଟର ଯେକୌଣସି ପ୍ରୋଟେକ୍ଟେଡ୍ ଷ୍ଟ୍ରକ୍ଚର ବା ନିୟନ୍ତ୍ରିତ ଘର କରିବା ପାଇଁ ସରକାର ସାହାଯ୍ୟ ଦେଇପାରିବେ। ଆମେ ପୁଣି ଯଦି ଆମେ ଆଲୋଚନା କରିବା, ସେଇ ଗୋଟିଏ କଥା ହେଉଛି ଯେ ଫୁଲ ଚାଷ କରିବାକୁ ହେଲେ ଆମକୁ ପ୍ରଥମେ ଚିନ୍ତା କରିବାକୁ ପଡ଼ିବ, ଫୁଲ ପ୍ରତି ଗୋଟେ ଆଗ୍ରହ ଥିବା ଦରକାର। ଖାଲି ଯେ ପଇସା ରୋଜଗାର କରିବା ନାହିଁ, ଏଥିରେ ମାନସିକ ଅବସାଦ ଦୂର ହୁଏ, ମାନସିକ ପ୍ରଭାବ ମଧ୍ୟ ଆପଣଙ୍କୁ ଭଲ ଲାଗେ କରିବା ପାଇଁ। କିନ୍ତୁ ଆପଣ ସବୁବେଳେ ଚିନ୍ତା କରନ୍ତୁ ଆପଣଙ୍କ ସ୍ତରରେ, ଜିଲ୍ଲା ସ୍ତରରେ ହେଉ ବା ରାଜ୍ୟ ସ୍ତରରେ ହେଉ, ଆପଣ କେମିତି ହେଲେ ସେଇ ଜାଗାରେ ଗୋଟେ ମଣ୍ଡିଟେ କରିବେ ବା ଫାର୍ମର ଇଣ୍ଟରେଷ୍ଟ ଗ୍ରୁପ୍ କରିବେ ବା କୌଣସି APO ବା WSA ମାଧ୍ୟମରେ ବିକ୍ରି କରିବେ। ସରକାରଙ୍କ ସମସ୍ତ ସାହାଯ୍ୟ ସେଇମାନଙ୍କୁ ପ୍ରିଫରେନ୍ସ ଦିଆଯାଏ ଯେଉଁମାନେ କୌଣସି ଗୋଟିଏ ଗ୍ରୁପ୍ ମାଧ୍ୟମରେ ନିଜକୁ ରିପ୍ରେଜେଣ୍ଟ କରନ୍ତି ଏବଂ କ୍ଲଷ୍ଟର ମୋଡ଼ରେ କରନ୍ତି। ଆମେ ଯଦି ପୁଣି ଚିନ୍ତା କରିବା, ଆପଣ ଯେମିତି କହୁଥିଲେ, ବହୁତ ଚାଷୀ ଭାଇମାନେ ବା ଶ୍ରୋତାମାନେ ପଚାରିଲେ, ଆମେ ଯଦି ରଜନୀଗନ୍ଧା କଥା ଚିନ୍ତା କରିବା, ରଜନୀଗନ୍ଧା ସାଧାରଣ ଭାବରେ ଦୁଇ ପ୍ରକାର ରଜନୀଗନ୍ଧା ମିଳେ। ଗୋଟେ ହେଉଛି ସିଙ୍ଗଲ ଟ୍ୟୁବ୍ ରୋଜ୍ ଯାହାର ପେଟାଲ ଗୋଟିଏ, ଆଉ ଗୋଟେ ହେଉଛି ଡବଲ ଟ୍ୟୁବ୍ର ତାର ଦୁଇଟା ପେଟାଲ। ଆଉ

ଶ୍ରୋତାବନ୍ଧୁ ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥରର କଥା ଚିତ୍ର ତୁ କହିବୁ ନା ମୁଁ ଗୀତଟିକୁ ଗାଇଛନ୍ତି ଅସୀମା ପଣ୍ଡା ଏବଂ ବିଭୁ କିଶୋର।

ଏଥରର କଥାଚିତ୍ର ତୋ ପାଇଁ ଗୀତଟିକୁ ଗାଇଛନ୍ତି ବିଭୁକିଶୋର ଏବଂ ସଂଯୁକ୍ତା ମନ୍ନତ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ବସନ୍ତରାଜ ସାମଙ୍କ ରଚନାରୁ।

ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ବାହାରି ଜନ୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଭକ୍ତ ଭଗବାନ ଏକାକାର ହେବାର ଏ ମହାଦୃଶ୍ୟ ଦେବ ମାନବ ସମସ୍ତଙ୍କୁ ବଶୀଭୂତ କରିଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର

0: ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ମାନବୀୟ ଲୀଳାକ୍ରମେ ରଥଯାତ୍ରାରେ ବାହାରିବା ପୂର୍ବରୁ ଅଣସରରେ ରହିଥିଲେ ବ୍ରହ୍ମାଣ୍ଡ ନାକ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ପାଳନ କରାଯାଇଥିଲା ଠାକୁରଙ୍କ ଦ୍ୱାଦଶୀ ନୀତି। ଏହା ପୂର୍ବଦିନ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ଦ୍ୱାଦଶୀ ଦିନ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଠରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହିତ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇଥିଲେ। ଏହି ନୀତି ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ, ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି। ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦ ବାତାବରଣ ସୃଷ୍ଟି ହେବ। ଯେତେବେଳେ ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ହଉଥିବ, ଯାହାକୁ ଅଣସର ସର୍ବାଙ୍ଗ ବୋଲି କୁହନ୍ତି, ଯେଉଁଦିନ ମହାପ୍ରଭୁଙ୍କର ଘଟୁଆରୀ ସେବକ ମାନେ ପ୍ରାୟ 15 କିଲୋ ଉର୍ଦ୍ଧ୍ୱ ଚନ୍ଦନ ଘୋରିକି ନିଜ ହସ୍ତରେ ଯୋଗିଥିବେ, ସେଥିରେ ଚୁଆ ଏବଂ ଶ୍ରୀ କର୍ପୂର ଯୁକ୍ତ ହେଇଥିବେ ଏବଂ ସେଥିରେ ମହାପ୍ରଭୁଙ୍କର ଦିବ୍ୟ ଖଳି ଲାଗି ଉତ୍ସବ ଅନୁଷ୍ଠିତ ହଉଥିବ। ଏକାବେଳେ ଦୁଇପଟେ ଚନ୍ଦନ ଲାଗି ହଉଥିବ, ସେପଟେ ଅଣସର ଘରେ ମହାପ୍ରଭୁଙ୍କର ଖଳି ଲାଗି ସହିତ ଚନ୍ଦନ ଲାଗି ଏବଂ ଏପଟେ ପଟିଦିଅଙ୍କ ପାଖରେ ଚନ୍ଦନ ଲାଗି ହଉଥିବ। ଦେଉଳରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଉ ନଥିବା ତୁଳସୀ ମହାପ୍ରଭୁ ଶ୍ରୀଅଙ୍ଗରେ ଆଉ ଥରେ ଲାଗି ହେବେ। ସାନ୍ତେ 10 ଦିନ ପର୍ଯ୍ୟନ୍ତ କେବଳ ଶୁକ୍ଳପୁଷ୍ପ ସାଜକୁ ଧାରଣ କରୁଥିବେ। ଏକାଦଶୀ ଦିନ ତୁଳସୀକୁ ମଣ୍ଡି ତୁଳସୀ ରସିଆ ଜଗନ୍ନାଥ ଆହୁରି ସୁନ୍ଦର ଦିଶିବେ। ସେବକଙ୍କ ଭିତରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେଉଁ ଦୁଃଖ ଥିଲା, ଯେଉଁ ତାପ ଥିଲା, ଯେଉଁ ଗ୍ଲାନି ଥିଲା, ତା କ୍ଷଣାର୍ଦ୍ଧ ଭିତରେ ଦୂରୀଭୂତ ହେଇଯିବ। ସମସ୍ତେ ଭିତରେ ଗୋଟେ ଅଦ୍ଭୁତ ପ୍ରକାରର ଆନନ୍ଦ ସୃଷ୍ଟି ହେବ ଯେ ମହାପ୍ରଭୁ ସୁସ୍ଥ ହେଲେଣି। ଅଣସର ଘରେ କମ୍ବୁଚ ଜ୍ୱରରେ ଦେହେ ଖଇ ଫୁଟା ରାତି, ପଥି ଫଣା ଖାଇ ଫୁଲୁରୀ ଲଗେଇ କେମିତି କଟୁଛି ରାତି, ଭାବିଲେ ଥରୁଛି ଛାତି, ଭଲ ହେଇ କେବେ ରଥକୁ ଆସିବ ଚାହିଁଛି ଓଡ଼ିଆ ଜାତି।
0: ପରେ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଘଣାଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସ୍ୱାରଙ୍କ ଘରୁ ଖଣ୍ଡ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ

0: ପହଞ୍ଚିବା ସହିତ ସିଂହଦ୍ୱାର ସମ୍ମୁଖକୁ ତିନି ରଥ ଅଣାଯାଇଥିଲା। ରଥଯାତ୍ରାର ଦ୍ୱିତୀୟ ଦିନରେ ବି ରଥ ଟଣା ହୋଇଥିଲା। ଶ୍ରୀଗୁଣ୍ଡିଚା ନିକଟ ଶ୍ରଦ୍ଧାବାଲିରେ ପହଞ୍ଚିବା ସହିତ ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେଇଥିଲେ ମହାପ୍ରଭୁ। ଏହା ପରଦିନ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉମାନଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଏବଂ ଆଡ଼ପ ଅବଢ଼ାର ମହତ୍ତ୍ୱ ସମ୍ପର୍କରେ ଜଣାଇ ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ରଞ୍ଜନ ପଣ୍ଡା କହିଛନ୍ତି,
1: ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ବିଜେ ଦର୍ଶନ ସ୍ୱତନ୍ତ୍ରତା। ନୀଳାଦ୍ରି କନ୍ଦରରେ ଶ୍ରୀମନ୍ଦିରରେ ଦର୍ଶନ କଲେ ଦଶ ବର୍ଷ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେଇ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ମଣ୍ଡପର ଦର୍ଶନର ସ୍ୱତନ୍ତ୍ରତା ଅଛି। ଆଉ ଯେହେତୁ ମହାପ୍ରଭୁ ଏଠି ଦିବ୍ୟ ଲୀଳାକୁ ପରିପ୍ରକାଶ କରନ୍ତି, ମାଙ୍କର ହାତ ରନ୍ଧା ଖାଆନ୍ତି, ମାଙ୍କର ଦିବ୍ୟତାକୁ ସେଠାରେ ପରିପ୍ରକାଶ କରି ମାଙ୍କର କଥାକୁ ରକ୍ଷା କରିବା ପାଇଁ ଯାଇଛନ୍ତି, ସେଥିପାଇଁ ମାଙ୍କର ସେଠି ସମ୍ପୂର୍ଣ୍ଣ ଭାବରେ ଦର୍ଶନର ସ୍ୱତନ୍ତ୍ରତା ଥାଏ। ଯେପରି ଭାବରେ ଗୋପପୁର ମଧ୍ୟକୁ କୁହାଯାଇଥାଏ, ସେଥିପାଇଁ ପ୍ରତ୍ୟକ୍ଷ ଭାବରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କର ଏକା ସାଙ୍ଗରେ ମଧ୍ୟ ସେଠି ଦର୍ଶନ ହୋଇଥାଏ। କିନ୍ତୁ ଏପଟେ ଯେତେବେଳେ ଦର୍ଶନ କରିଥାନ୍ତି, ସେଠି ଗୋଟିଏ ପାଖ ଜଗନ୍ନାଥଙ୍କର ଦର୍ଶନ କଲେ ଆର ପାଖକୁ ବଳଭଦ୍ରଙ୍କ ଦର୍ଶନ କରିଥାନ୍ତି, ଗୋଟିଏ ଆଖି ଦର୍ଶନ କରିଥାନ୍ତି, କିନ୍ତୁ ସେଠି ସମ୍ପୂର୍ଣ୍ଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଦର୍ଶନ ହୋଇପାରିଥାଏ। ସେଥିପାଇଁ ଏ ଜନ୍ମବେଦୀରେ ସ୍ୱତନ୍ତ୍ରତା ଦର୍ଶନ ରହିଛି, ଯାହାକି କୁହାଯାଇଛି ଅଶ୍ୱମେଧ ସହସ୍ରାଣୀ। ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ, ଗୋଟିଏ କନ୍ୟାଦାନର ଫଳପ୍ରାପ୍ତି ହୋଇଥାଏ ମହାପ୍ରଭୁଙ୍କର ଦର୍ଶନରେ। ଆଉ ରହିଲା ଅଭଡ଼ା, ଯୋଉ କୁହାଯାଇଛି ଯେ କି ମହାପ୍ରଭୁଙ୍କର ଆଡ଼ପ ଅଭଡ଼ା ସବୁ ଭିତରେ ଏଠି ଯେତେବେଳେ ରନ୍ଧା ଯାଇଥାଏ ଯୋଉ ପଦ୍ଧତି ଅନୁସାରେ, ସେଠାରେ ମଧ୍ୟ ସେ ଅନୁସାରେ ପଦ୍ଧତି ଅନୁସାରେ ରନ୍ଧା ଯାଇଥାଏ, କିନ୍ତୁ ଦେଖିବେ ସ୍ୱାଦ ସମ୍ପୂର୍ଣ୍ଣ ଭାବରେ ଅଲଗା ହେଇଯାଇଥାଏ। କାହିଁକିନା ସେଠି ହେଉଛନ୍ତି ମାଙ୍କର ହାତ ରନ୍ଧା ମହାପ୍ରଭୁ ଖାଇଥାନ୍ତି, ଗୁଣ୍ଡିଚା ମାଙ୍କର ହାତ ରନ୍ଧା ଭାବରେ ସେଠାରେ ଖାଇଥାନ୍ତି। ଏଠି ଲକ୍ଷ୍ମୀ ଆମଦାନୀ ବାଡ଼ି ଦେଖି ଦିଅନ୍ତି, ରୋଷେଇ କରି ମହାପ୍ରଭୁ ଖାଇଥାନ୍ତି, କିନ୍ତୁ ସେଠି ଗୁଣ୍ଡିଚା ମହାରାଣୀଙ୍କର ଦ୍ୱାରା ପ୍ରସ୍ତୁତ ହୋଇଥିବା ସେ ଅଭଡ଼ାକୁ, ଯାହାକୁ କୁହାଯାଇଛି ଯଜ୍ଞାନ୍ନ, କାହିଁକିନା ସେ ସ୍ଥାନଟି ହେଉଛି ଯଜ୍ଞ ସ୍ଥାନ, ସେଥିପାଇଁ ଯଜ୍ଞାନ୍ନ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆଡ଼ପ ଅଭଡ଼ାର ସ୍ୱତନ୍ତ୍ରତା ଅଛି। ଆଉ ଆଡ଼ପ ଅଭଡ଼ା କୋଟି କୋଟି ବ୍ରାହ୍ମଣଙ୍କର ମଧ୍ୟ ଗୋଟିଏ ଦାନ କଲେ ସେଠି ଗୋଟିଏ ବ୍ରାହ୍ମଣର ଭୋଜନର ଦାନ ପ୍ରାପ୍ତି ହୋଇଥାଏ। କୁହାଯାଇଛି ମେରୁ ସମତୁଲ୍ୟ ଦାନ, ମେରୁ ଭଳି ପର୍ବତକୁ ଦାନ କଲେ ଯୋଉ ସମାନ ଫଳ ପ୍ରାପ୍ତି ହୋଇଥାଏ, ଏଠାରେ ମଧ୍ୟ ସେଇଭଳି ଭାବରେ ଗୋଟିଏ ମହାପ୍ରଭୁ ପ୍ରସାଦ ମଧ୍ୟ ଦାନ କରିଦେଲେ ସେ ମଧ୍ୟ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ଅବଡ଼ା ଆଡ଼ପ ଦର୍ଶନର ସ୍ୱତନ୍ତ୍ରତା ଅଛି, ସେଥିପାଇଁ ବେଶୀ ଭିଡ଼ ଲାଗିଥାଏ ଏହି ସମୟରେ।
0: ଆସନ୍ତାକାଲି ହେରା ପଞ୍ଚମୀ ତିଥିରେ ଅଭିମାନୀ ପତ୍ନୀ ମା ମହାଲକ୍ଷ୍ମୀ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ। ମହାପ୍ରଭୁ ସାଙ୍ଗରେ ନ ଆଣିଥିବା କାରଣରୁ କ୍ରୋଧିତ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଦେଇ ହେରାଗହିରୀ ସାହି ବାଟେ ବଡ଼ଦେଉଳକୁ ଫେରିଆସନ୍ତି ମା ମହାଲକ୍ଷ୍ମୀ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗନ୍ମାତା ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନାବିଳ ଦାମ୍ପତ୍ୟ ପ୍ରେମ, ରୋଷ ଏବଂ ଅଭିମାନର ନିଆରା ରୂପ। ଏହିଦିନ ମହାପ୍ରଭୁ ପତ୍ନୀଙ୍କୁ ଦୁଇଦିନ ମଧ୍ୟରେ ବାହୁଡ଼ିବାର ପ୍ରତିଶ୍ରୁତି ଦେବା ସହିତ ରଥ ଦକ୍ଷିଣ ମୋଡ଼ କରିବାର ନିର୍ଦ୍ଦେଶ ଦେଇଥାନ୍ତି। ହେରା ପଞ୍ଚମୀର ନୀତି ଓ ମହତ୍ତ୍ୱ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହନ୍ତି,
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶେଷ ଭାବରେ ଯାହାକି ହେରା ପଞ୍ଚମୀ ଦିନ ସେପାଖ ସନ୍ଧ୍ୟା ଧୂପ ଗୁଣ୍ଡିଚା ଘରେ ବସିବ, ଏ ପାଖରେ ମହାଲକ୍ଷ୍ମୀ ମହୋଚର୍ଣ୍ଣ ଧରି ତାଙ୍କର ସମସ୍ତ ପରିବାର ସହିତ ଯାହାକି ଘଣ୍ଟ ଛଡ଼ା କାହାଳୀ ସହିତ ବିମାନରେ ବସି ସ୍ୱତନ୍ତ୍ର ଭାବରେ ଯାଇ ପହଞ୍ଚିଥାନ୍ତି ନନ୍ଦିଘୋଷ ରଥ ପାଖରେ ଗୁଣ୍ଡିଚା ଘର ସାମ୍ନା। ତେଣୁ ସେଠି ଗୁଣ୍ଡିଚା ଘରର ସିଂହଦ୍ୱାରରେ ହେଉଛନ୍ତି ନନ୍ଦିଘୋଷ ରଥ ଥାଏ, ସେଠି ରଥ ପାଖରେ ପହଞ୍ଚିବେ। ସେଠି ଗୋଟେ ସ୍ୱତନ୍ତ୍ର ବିଧିବିଧାନ ରହିଛି, ପ୍ରତିମାପ୍ତରଙ୍କ ତରଫରୁ ଗୋଟେ ଘଷା ବିଡ଼ିଆ ଦହିପଟି ମଣୁଇ ଏସବୁ ଅନୁଷ୍ଠିତ ହବ। ତାପରେ ମହାଲକ୍ଷ୍ମୀ ହେଉଛନ୍ତି ଯିଏକି ଗୁଣ୍ଡିଚା ଘରକୁ ଯାଇଥାନ୍ତି, ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ଯାଇ ଗୁଣ୍ଡିଚା ଘରେ ପହଞ୍ଚନ୍ତି ପ୍ରଭୁ

0: ଉଠେଇଥିବ ଏଇ ପାଇଁ ତା ନାଁ ହଉଛି ହେରା ଉତ୍ସବ ଦେଖିବାକୁ ନେଇକି ଯାତ୍ରା। ତାପରେ ମହାଲକ୍ଷ୍ମୀ ଆଉ ଗୁଣ୍ଡିଚା ମନ୍ଦିରର ସିଂହ ଦ୍ଵାର ଆସିବେନି, ଯୋଉଦ୍ଵାର କି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଦେଇ ନାକଚଣା ଦ୍ଵାର ଦେଇକିରି ବାହାରିବେ। ନାକଚଣା ଦ୍ଵାର ଦେଇ ବାହାରିବା ପରେ ସେଠି ହଉଛନ୍ତି ତାପରେ ପୁନର୍ବାର ପୁଣି ଯାଇଥାନ୍ତି ରଥ କାଠ ଖଣ୍ଡେ ଭାଙ୍ଗିକିରି ଆସିଥାନ୍ତି, ତେଣୁ ନନ୍ଦିଘୋଷ ରଥ। ଇଏ କଥାଟି ମଧ୍ୟ ଇତରସ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ। ଏବଂ ଯେହେତୁ ରଥ ଭାଙ୍ଗି ଦିଅନ୍ତି ମହାଲକ୍ଷ୍ମୀ ଆଉ ବଡ଼ଦାଣ୍ଡରେ ଆସିବେନି, ଗଲା ବେଳକୁ ବଡ଼ଦାଣ୍ଡରେ ଯାଇଥାନ୍ତି। ଆସିଲା ବେଳକୁ ଆମର ସହରରେ ଗୋଟେ ହେରା ଗୁହିରି ସାହି ଅଛି, କାରଣ ପୂର୍ବ କାଳରେ ଗୋଟେ ଗୁହିରି ଥିଲା, ତେଣୁ ସେଥିପାଇଁ ହେରା ଉତ୍ସବରେ ସେ ଗୁହିରି ଦେଇକି ଆସୁଥିଲେ ବୋଲି ଆଜି ପରବର୍ତ୍ତୀ କାଳରେ ସେ ସ୍ଥାୟୀ ହେଇଗଲାଣି, ତେଣୁ ହେରା ଗୁହିରି ସାହି କୁହାଯାଉଛି। ସେ ହେରା ଗୁହିରି ସାହି ଦେଇ ମହାଲକ୍ଷ୍ମୀ ପ୍ରତ୍ୟାବର୍ତ୍ତନ କରିବେ। ଏବଂ ସେଇ ଦିନ ଠାରୁ ମହାପ୍ରଭୁଙ୍କର ହଉଛନ୍ତି ତାପର ଦିନ ହଉଛନ୍ତି ଦକ୍ଷିଣ ମୋଡ଼ ହବ ରଥ, ଆଉ ମହାପ୍ରଭୁ ରହିପାରିବେନି, କିନ୍ତୁ ମହାଲକ୍ଷ୍ମୀ ଦେଖିକିରି ଆସିଲେଣି, ତେଣୁ ପ୍ରଭୁ ନିର୍ଦ୍ଦେଶ ଦେଇଦେବେ ଯେ ହଉଛନ୍ତି ଦାରୁକ ହଉଛନ୍ତି ତମେ ରଥ ଲା, ତେଣୁ ରଥରେ ସାରଥି ମାନେ ଥାଇ ତା ପରଦିନ ରଥ ଦକ୍ଷିଣ ମୋଡ଼ ହବ ଏବଂ ବାହୁଡ଼ା ଦଶମୀରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ଏଇ ଯୋଉ ମହାନ ଉତ୍ସବଟିକି ହେରା ପଞ୍ଚମୀ ବୋଲି କୁହାଯାଏ, ଦାମ୍ପତ୍ୟ ଜୀବନର ଗୋଟିଏ ସୁଖ ଦୁଃଖ ଭରା, ତା ଭିତରେ ମାନ ଅଭିମାନ ଭିତରେ ଯେତେବେଳେ ଘରେ ଗୋଟେ କଳି ଖୋଜିବା ଭଲମନ୍ଦ ବୋଲି ଯୋଉ କଥା ଥାଏ, ତାକୁ ନେଇ ଗୋଟେ ନିଚ୍ଛକ କଥା ମହାପ୍ରଭୁଙ୍କ ପାଖରେ ଆରୋପିତ କରାଯାଇଛି।
1: ପତି ପତ୍ନୀ ସଂସାର ରଥ ଦୁଇଟି ଚକ ପରସ୍ପରର ପରିପୂରକ, ତେଣୁ ପତ୍ନୀଙ୍କ ପ୍ରାଧାନ୍ୟକୁ ବି ଗୁରୁତ୍ୱ ଦେଇଛନ୍ତି ମହାପ୍ରଭୁ। ଆଡ଼ ମଣ୍ଡପରେ ଲୀଳା ସାହି ବଡ଼ଦେଉଳକୁ ବାହୁଡ଼ିବେ ମଣିମା, ବାଟରେ ମାଉସୀ ମା ମନ୍ଦିରରୁ ପୋଡ଼ପିଠା ଖାଇବାର ବିଧି ମଧ୍ୟ ରକ୍ଷା କରିବେ, ଅଧରପଣା ଦେଇ ଶାନ୍ତ କରିବେ ଅଶରୀରୀମାନଙ୍କୁ, ଅଭିମାନିନୀ ପତ୍ନୀଙ୍କୁ ଶାନ୍ତ କରିବାର ପ୍ରୟାସ କରିବେ। ନୀଳାଦ୍ରି ବିଜେ ପରେ ନୀଳାଦ୍ରିଶଙ୍କ ଆଗମନରେ ପୁଣି ଉଜ୍ଜଳି ଉଠିବ ନୀଳକନ୍ଦର, ରତ୍ନ ସିଂହାସନରେ ବିଜେ କରିବେ କୋଟି ଓଡ଼ିଆର ପରିଚୟ କୋଟି କୈବଲ୍ୟନାଥ ମହାପ୍ରଭୁ ଜଗନ୍ନାଥ, ପୁଣି ଚଞ୍ଚଳ ହୋଇ ଉଠିବ ବଡ଼ଦେଉଳ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

0: ପ୍ରତି କୃତଜ୍ଞତାରେ ସବୁର ସାକ୍ଷୀ ଏଇ 22 ପାହାଚ।
1: ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ,
2: ମୁଁ ତ ମୁକୁନ୍ଦ ଦେବ ନୁହେଁ, ମୁଁ ଯେ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ଏକା କଥା ଯେ ମୁକୁନ୍ଦ ଦେବ ସେ ବି ମୋ ପାଇଁ ରାମଚନ୍ଦ୍ର ଦେବ।
2: କିଏ କିଏ ତମେ? ଓ ତୁମେ ତୁମେ କେମିତି ଆସିଲ ଓଆସକୁ? ଜବାବ ଦିଅ ତକି ଖାଁ।
1: ତକି ଖାଁ, ମୁଁ କଣ ବର୍ତ୍ତମାନ ନବାବ ବାରବାଟୀ ଦୁର୍ଗର ତକି ଖାଁ?
2: କିଏ ତୁମେ? ତେ ଜବାବ ଦିଅ।
1: ମୁଁ କଳା ପାହାଡ଼।
2: କଳା ପାହାଡ଼
1: ବୁଲି ଗଲଣି ସେପଟ ପହିଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ଼। ମୋର ସତ ଚେଷ୍ଟା ପରେ ବି ଜଗନ୍ନାଥ ସଜେଇ ପାରିଲ ନାହିଁ, ତୁମେ ତାର ନାଭିକୁ ଆଣି ପୁଣି ଯାଇ ଦେଖ।
2: ତୁମେ ଭୁଲ କରୁଛ କଳା ପାହାଡ଼, ଯାହା କଥା ତୁମେ କହୁଛ ସେ ଥିଲେ ପ୍ରଥମ ରାମଚନ୍ଦ୍ର ଦେବ। ପାଉଁଶ ଭିତରୁ ବ୍ରହ୍ମ ଉଦ୍ଧାର କରି ସେ ପୁଣି ଥରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ, କିନ୍ତୁ ମୁଁ ଯେ ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ନା ନା, ତୁମର କିଛି ନାମ ନାହିଁ। ଅସହାୟ ଜଗନ୍ନାଥକୁ ରକ୍ଷା କରିବା ପାଇଁ ବିଭିନ୍ନ ନାମରେ ତୁମେ ମୋ ସାଙ୍ଗରେ ଲଢ଼ିଛ। ରାମଚନ୍ଦ୍ର ଦେବ ପରେ ପୁରୁଷୋତ୍ତମ ଦେବ, ଆଉ ତାପରେ ମୁକୁନ୍ଦ ଦେବ, ମୁକୁନ୍ଦ ଦେବ ପରେ ଦିବ୍ୟ ସିଂହ ଦେବ, ଆଉ ସେଇ ଦିବ୍ୟ ସିଂହ ଦେବ ପରେ ତୁମେ ତୁମେ ଦ୍ୱିତୀୟ ରାମଚନ୍ଦ୍ର ଦେବ।
2: କିଏ କିଏ ତୁମେ?
1: ବର୍ତ୍ତମାନ ବାରବାଟୀ ଜିଲ୍ଲାର ନାୟବ ନବାବ ମୁଁ। ତକି ଖାଁ।
2: ତକି ଖାଁ ତୁମେ?
1: ଯେତେବେଳେ ତୁମେ ରାମଚନ୍ଦ୍ର ସେତେବେଳେ ମୁଁ ତକି ଖାଁ। ଅନ୍ଧବିଶ୍ୱାସର ପ୍ରତୀକ ସେ ଜଗନ୍ନାଥକୁ ଧ୍ୱଂସ କରିବା ପାଇଁ ବିଭିନ୍ନ ରୂପ ମୋର, କେତେବେଳେ ମୁଁ କଳା ପାହାଡ଼ ତ କେତେବେଳେ ମକରାମ ଖାଁ। ତୁମେ ଜଗନ୍ନାଥର ରକ୍ଷକ, ଆଉ ମୁଁ ସେଇ କାଠ କଣ୍ଢେଇର ଧ୍ୱଂସକାରୀ। ପାରିବ ନାହିଁ, ପାରିବ ନାହିଁ ତୁମେ। ମୁଁ ନିଶ୍ଚୟ ତାର ଖୋଜ ନେବି, ମୁଁ ତାକୁ ଶେଷ କରିଦେବି।
2: ତା ପୂର୍ବରୁ ତୁମେ ଶେଷ ହେଇଯିବ କି ଖାଁ, କାଳ କମଳରୁ ତୁମେ ବର୍ତ୍ତି ପାରିବ ନାହିଁ।
3: ଗଜପତି ଉତ୍ତେଜିତ କାହିଁକି?
2: ତକି ଖାଁ ସ୍ୱୀନ ଦୃଷ୍ଟି ଆଜି ଜଗନ୍ନାଥଙ୍କ ଉପରେ ପଡ଼ିଛି, ଚିନ୍ତାର କୂଳ କିନାରା କିଛି ମୁଁ ପାଉନି।
3: ସାରା ବିଶ୍ୱର ଚିନ୍ତାରେ ଘାରି ଯିଏ ମହା ନିଶ୍ଚିନ୍ତ, ସେ ଜଗନ୍ନାଥଙ୍କ ପାଇଁ ପୁଣି ଗଜପତିଙ୍କର

0: ଗଜପତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ। ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
1: ଠିକ୍ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ରର ଭାଗ୍ୟ ନିର୍ମିତ ହେଉ। ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କର ଇଚ୍ଛା ପୂରଣ ହେବ। ଘୋର ଜଳେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥ ଜଳରେ ସେଇ ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିଭାସାୟ ନିତ୍ୟ ପରମାତ୍ମନି ବଳଭତ୍ର ସୁଭଦ୍ରା ଭ୍ୟାଂ ଜଗନ୍ନାଥାୟ ତେ ନମ ଜଗନ୍ନାଥାୟ ତେ ନମ ଜଗନ୍ନାଥାୟ ତେ ନମ।
2: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
3: ବର୍ତ୍ତମାନ ତ ତୁମେ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ। ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
2: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାଂସା ବନନ୍ତୁ।
3: ଖୋର୍ଦ୍ଧାର ସାହାଂସା?
2: ହଁ।
3: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
2: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦି ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ ପୁଣି ଆପଣଙ୍କର ଦେୱାନ ବନି ଖୋର୍ଦ୍ଧା ଯାଏ।
3: ଲୋଧୁ ମିଆଁ
2: ଆପଣ ତାଙ୍କର ଦୁଶ୍ମନ ହୋଇ ଦୋସ୍ତ ବନନ୍ତୁ।
3: ଦୋସ୍ତ?
2: ହଁ।
3: ଦୋସ୍ତ କି ଖାଙ୍କର ଅତିଥି ହୋଇ ମୁଁ ତ ଏଇ ଅତିଥିଶାଳାରେ ଅଛି ଲୋଧୁ ମିଆଁ।
2: ସେ ଆପଣଙ୍କର ଦୋସ୍ତି ଚାହାନ୍ତି, ଆପଣ ମାନି ଯାଆନ୍ତୁ, ସେଥିରେ ଆପଣଙ୍କର ଫାଇଦା ଅଛି। ପିତଳା ପୂଜା ଛାଡ଼ନ୍ତୁ, ନିକାଲି ଦିଅନ୍ତୁ ଗୋଟାଏ କାଠର ପ୍ରତିମା ପ୍ରତି ଆପଣଙ୍କର ଖେଳି ମହବତକୁ।
3: ଲୋଧୁ ମିଆଁ
2: ଦିନ ଦୁନିଆର ମାଲିକ ଖୋଦା ଭଗବାନଙ୍କୁ

0: ଏ ତୁମର ଯୋଜନା ନା ଷଡ଼ଯନ୍ତ୍ର, ଦୋସ୍ତି ନା ବେଇମାନୀ?
1: ହଜୁର ଉତ୍ତେଜିତ,
0: ଉତ୍ତେଜିତ ଉତ୍ତପ୍ତ ନା ଉନ୍ମାଦିତ ମୁଁ ନିଜେ ବୁଝିପାରୁନି। କହିଥିଲି ମୁଁ ଛଳନା କରିବି, ମୁଁ ଅଭିନୟ କରିବି, କିନ୍ତୁ ଏ କ'ଣ ହେଲା? ଏ ନାରୀର ଆବିର୍ଭାବରେ ସବୁ ଯେପରି ବଦଳି ଯାଇଛି, ହାଫିଜ କାଦର ମୋ ପାଇଁ ଗୋଟେ ଆବରଣ ନୁହେଁ, ଏହା ଯେପରି ମୋର ସତ୍ତା। ଏଇ ମହିଳାଶୀ ସ୍ନେହମୟୀର ସ୍ପର୍ଶ ପାଇବା ପାଇଁ ମୁଁ ଯେମିତି ଜହନ୍ନମୁଖ ଯିବା ପାଇଁ ପ୍ରସ୍ତୁତ ହେଇଯାଉଛି। ମିଛି ମିଛିକା ନକଲି ମୁସଲମାନରୁ ମୁଁ ଯେପରି ସଚ୍ଚା ମୁସଲମାନ ବନିଯାଉଛି। ହେ ତୁମେ କ'ଣ କଲ ଦୋସ୍ତ, ହେ ତୁମେ କ'ଣ କଲ, ହେ ତୁମେ।

0: ଗଜପତିଙ୍କର ଜୟ ହେଉ।
1: କିଏ ରାଜଗୁରୁ? ଆପଣ ହତଭାଗ୍ୟ ରାମଚନ୍ଦ୍ର ପ୍ରଣାମ ଗ୍ରହଣ କରନ୍ତୁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ଆସିଛା। ମୁଁ ଆପଣଙ୍କ ଯିବାର ସବୁ ବନ୍ଦୋବସ୍ତ କରିବା ପାଇଁ ତାଙ୍କ ନିର୍ଦ୍ଦେଶ ଶୁଣିଲି। ଛାମୁ ତାଙ୍କୁ ଖୋର୍ଦ୍ଧାର ଦେବାନ ପଦରେ ନିଯୁକ୍ତ କରିଛନ୍ତି।
1: ଛାମୁ ବୋଲି ଡାକି ଆଉ ଲଜ୍ଜା ଦିଅନ୍ତୁ ନାହିଁ ରାଜଗୁରୁ। ଆପଣ ଏ ମ୍ଳେଚ୍ଛ ଅଧମକ ଆଉ ଅପରାଧ କରନ୍ତୁ ନାହିଁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ବିଶ୍ୱାସ କରିପାରିଲିନି। ଯେଉଁଠି ଗର୍ଭବତୀ ହେଲେ ସାହାନ୍ସା

0: ମା ତମେ ଧୈର୍ଯ୍ୟ ଧର ମା, ଯେଉଁ ପରିସ୍ଥିତିରେ ବାବାଙ୍କୁ ମୁସଲମାନ ହେବାକୁ ବାଧ୍ୟ କରାଗଲା ତା ତମେ ଜାଣ।
1: ନା ମୁଁ କିଛି ଜାଣେ ନା, ସବୁ ପ୍ରଚାର, ସବୁ ମନ ଗଢ଼ା କଥା।
0: ମା, ଜଗନ୍ନାଥଙ୍କ ପାଇଁ ଗଜପତି ଅଭିନୟ କରିଗଲେ, ସେଥିରେ ତମେ ଏତେ ବିଚଳିତ ହୋଇ ପଡ଼ୁଛ କାହିଁକି?
1: ବୋଧ ଦେବା ପାଇଁ ଆଉ ଚେଷ୍ଟା କର ନା କୁମାର, ଜାତି ଥରେ ଗଲେ ଆଉ ଫେରେ ନା, ସେବେ ଛ ସେ ବି ଧର୍ମୀ।
0: ମା,
1: ହଁ ସେଦିନ ମୁଁ ମନା ନ ମାନି ସାମାନ୍ୟ ଖଜଣା ପାଇଁ ମୋଗଲର ବିରୁଦ୍ଧାଚରଣ କଲେ, କିନ୍ତୁ ଶେଷରେ ସେଇ ମୋଗଲର ଶରଣ ପଶି ମୁସଲମାନ ହେଲେ। ମୁଁ କଣ ଜଣେ ମୁସଲମାନ ସ୍ତ୍ରୀ ଜଣେ ଜାତିହରା ପତିତର ପତ୍ନୀ ହବା ଅପେକ୍ଷା ମୃତ୍ୟୁ ହିଁ ଶେଷ କର।
0: ମା, ବାବାଙ୍କୁ ଭୁଲ ପୁଛି ବଡ଼ ମା ଅନ୍ୟ ଭାଇମାନେ ରାଜ୍ୟ ଛାଡ଼ିଥିଲେ, ଶେଷରେ ଆମେ ବି ସେୟା କଲେ, ତୋଷ ନଦେଇ ଆମେ କଣ ବାବାଙ୍କୁ ଚିହ୍ନିବାକୁ ଚେଷ୍ଟା କରିନଥାନ୍ତେ?
1: ଖୋର୍ଦ୍ଧା ପ୍ରାସାଦ ଛାଡ଼ିବା ପରେ ଘୁମୁସାରରେ ଆଶ୍ରୟ ନେବା ଛଡ଼ା ଅନ୍ୟ ଉପାୟ କ'ଣ ଥିଲା? ପୁତ୍ର, ତୋ ପିତା ମହାଦିବ୍ୟ ସିଂହଦେବ ଧନଞ୍ଜୟ ଭଞ୍ଜଙ୍କ ଆତ୍ମୀୟ ଥିଲେ, ସେଇଥିପାଇଁ ସିନା ଘନଭଞ୍ଜ ଆମକୁ ଆଶ୍ରୟ ଦେଲେ।
0: ଭଞ୍ଜ ବଂଶ ସହ ଆମର ସମ୍ପର୍କ ପାଇଁ ମୁଁ ଗୌରବାନ୍ୱିତ, ଖୋର୍ଦ୍ଧା ଛାଡ଼ି ଘୁମୁସରରେ ଆଶ୍ରୟ ନେବା ଆମ ପକ୍ଷରେ ପରମ ସୌଭାଗ୍ୟ। ଭଞ୍ଜ ଭୂମି ରହି ଭଞ୍ଜ ସଙ୍ଗୀତ ଶ୍ରବଣ କରି ମୋ ଜୀବନ ଧନ୍ୟ ହୋଇଛି। ଘୁମୁସର ତିଳକ ଉପେନ୍ଦ୍ର ଭଞ୍ଜଙ୍କ ସାକ୍ଷାତ ପାଇଲେ ସବୁ ସାର୍ଥକ ହେଇଥାନ୍ତା। ମା, ଘନ ଭଞ୍ଜଙ୍କଠାରୁ ଶୁଣିଲି ଅଭିମାନ ସେ ଆଉ ଘୁମୁସର ଫେରୁନାହାନ୍ତି, ଫେରି ଆସି ଘନ ଭଞ୍ଜଙ୍କର ଘୁମୁସର ରାଜଗାଦି ନେବାକୁ ମଧ୍ୟ ସେ ନାରାଜ।
1: ଓ, ତମେ କଣ ଚାହ ସେଇ ଉପେନ୍ଦ୍ର ଭଞ୍ଜଙ୍କ ଭଳି ଗାଦି ତ୍ୟାଗ କରିବା ପାଇଁ? ତୁମକୁ ସିଂହାସନ ଦେବାର ସମସ୍ତ ଆୟୋଜନ ଲାଗି ଘୁମୁସର ଛାଡ଼ି ପୁରୀର ପାଲିସାହି ଉଆସକୁ ଆସିଲି, ତୁମେ କିନ୍ତୁ ଭୁଲି ନାହଁ ଭଞ୍ଜଭୂମିକୁ ଆଉ ଉପେନ୍ଦ୍ର ଭଞ୍ଜଙ୍କୁ। ଜାତି ହେରା ହେଇ ତୁମର ବାପା ଗଜପତି ବଂଶର ସମସ୍ତ ଅଧିକାର ହରାଇ ବସିଛନ୍ତି, ଏଇ ତ ତୁମ ପାଇଁ ସୁବର୍ଣ୍ଣ।

0: ଏସବୁ କରୁ ଚାହେ ନା, ଏ ମଙ୍ଗଳ ମୋ କାମନା ନୁହେଁ, ମୁଁ ତମ ସହିତ ଏକ ମତ ନୁହେଁ।
1: କୁମାର,
0: ଗଜପତିଙ୍କ ନୀତି ଆଦର୍ଶ ତାଗ ମୋର କାମ୍ୟ।
1: କୁମାର,
0: ତମ ସ୍ୱାର୍ଥପରତା ନୁହେଁ।
1: କୁମାର,
0: ବାବା, ବାବା, ବାବା,
1: କୁମାର।

0: କୁ ଖତମ କରିଦେବାକୁ ଚାହେଁ।
1: ଏ ଆପଣଙ୍କର ଅନ୍ଧବିଶ୍ୱାସ।
0: ଲୋଧୁ
1: ଜଣେ ତାକୁ ଜୀବନ୍ତ ଭାବେ ରକ୍ଷା କରୁଛି, ଜଣେ ତାକୁ ଜିନ୍ଦା ଭାବେ ଖତମ କରିବାକୁ ତଦବିର କରୁଛି। ଆପଣ ଦୁଇ ଜଣ ଗଲତ ରାସ୍ତା ଚାଲିଛନ୍ତି। ଗୋଟାଏ ପିତୁଳା ଉପରେ ଜୋର କାହିଁକି? ଗଜପତି ଚାହୁଁଛି ପୂଜିବାକୁ, ଆପଣ ଚାହୁଁଛନ୍ତି ଭାଙ୍ଗିବାକୁ। ଦୁଇ ଜଣ ମୋ ପାଇଁ ବରାବର ଅଛନ୍ତି।
2: ଧର୍ମକୁ ଆପଣ ଜାଣନ୍ତି ନାହିଁ ଦେବା।
1: ଆପଣଙ୍କ ଧର୍ମ ଦିଲରେ ନାହିଁ, ଅଛି ଖିଆଲରେ। ଜଣେ ମସଜିଦ ପାଇଁ ପାଗଳ ତ, ଆଉ ଜଣେ ମନ୍ଦିର ପାଇଁ। ଆପଣ ଦୁଇ ଜଣ ଖୋଳଙ୍କୁ ଠେଲି ଦେଇଛନ୍ତି। ସଲାମ ନବାବ ଦାଦା।
2: ଆସୁଛି ନବାବ ଦାଦା। ଏଇ ବେଇମାନ ଲୋଧୁ ନିଆଁର ଉପଯୁକ୍ତ ଇନାମ ବନ୍ଦୋବସ୍ତ କରନ୍ତୁ।
0: ହାଫିଜ କାବର କୁମର ସଲାମ ମିଳନ୍ତୁ। କଟକ ସୁବା ପହଞ୍ଚିବା ପରେ ତୋର ମୁଣ୍ଡ କାଠ ହବ। ବେଇମାନ ଲୋଧୁକୁ କଏଦୀ କରିବା ପାଇଁ ମୋ ପାଖରେ ହୁକୁମନାମା ପେଶ କରନ୍ତୁ। ବେଇମାନୀ ଚାରିଆଡ଼େ ବେଇମାନୀ। ଇଲାଜ ଇଲାଜ ହଁ ଆଚ୍ଛା କିସମ ସୁରା ପେଶ କର।
3: କିଏ? ଓ ବିନୋଦ ବିହାରୀ। ଆରେ ନା ନା ନା ଦୋସ୍ତ ବେନାଜିର।
4: ହଁ ନବାବ, ସେଇ ବିନାଜିର। ଧର୍ମ ଛାଡ଼ି ଯେ ଆପଣଙ୍କ କଥାରେ ବିନୋଦରୁ ବିନାଜିର ହେଇଛି, ତାକୁ ଆପଣ ଉଜୀର୍ଣ୍ଣ କରିଛନ୍ତି ଫକୀର ସାହକୁ।
3: ସମସ୍ତେ ବେଇମାନୀ କରିଛନ୍ତି, ତୁମେ କିନ୍ତୁ ଦୋସ୍ତିର ହାତ ବଢ଼ାଅ ଦୋସ୍ତ।
4: ହଁ ହଁ ଦୋସ୍ତି, ଆପଣଙ୍କ ଦୋସ୍ତି ରହିବାରେ ମୋର ସବୁ ବଳିଛି।
3: ସାବାସ ଆସ ଦୋସ୍ତ, ଗଲେ ଲାଗ ଯାଅ। ତୁମକୁ ଆଲିଙ୍ଗନ କରି ମୁଁ ଟିକେ ଶାନ୍ତି ପାଏ।
4: ଆଲିଙ୍ଗନ ଦିଅନ୍ତୁ ଜନାବ, ମୁଁ ଦୋସ୍ତି ଦେଉଛି, ଆସନ୍ତୁ। ଇନାମ ଦେଉଛି ସେଇ ଖୁଦା ହିଁ ତୁମକୁ ଖତମ କରୁଛନ୍ତି। ବେଇମାନୀର ଇନାମ ଦେଉଛନ୍ତି ସେଇ ଖୁଦା ଜଗନ୍ନାଥ, ଯାହାଙ୍କ ଦ୍ରୋହ କରି ମୁଁ ଜହାନ୍ନାମରେ ପାଦ ଦେଇଛି।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆରପାରିରେ, ଯବନର ଡରରେ ପ୍ରଭୁ ଚିଲିକା ଭିତରେ। କେତେଦିନ ଆଉ ଏପରି ଚାଲିବ, ଏହାର କ'ଣ ଶେଷ ନାହିଁ ରାଜଗୁରୁ? ଆପଣେ
1: ଇଚ୍ଛା ମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣେ ଭାବେ ସାର୍ ଯବନ ତାର କ'ଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କ'ଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିର ରତ୍ନବେଦୀ ମୋତେ ମନା ହେଲା ବୋଲି ମୁଁ ତାକୁ ସାଙ୍ଗରେ ନେଇ ବୁଲିଲି। ଚିଲିକାର ଏଇ ଟାପୁରେ ତାକୁ ରଖି ମୁଁ କ'ଣ ଠିକ୍ କରିଛି? ସେ ଓଡ଼ିଆ ଜାତିର ପ୍ରାଣ, ସେ ବିଶ୍ୱବ୍ରହ୍ମାଣ୍ଡର ଜୀବନ, ମୁଁ ଯେ ତାକୁ ଲୁଚେଇ ରଖିଛି।
1: ନିଜ ଇଚ୍ଛାରେ ସେ ଲୁଚିଛି ଛାମୁ।
0: ଆଉ କେତେ କାଳ ରାଜଗୁରୁ? ରତ୍ନବେଦୀ ଛାଡ଼ି ବହୁତ ଅଣହେଳା ହେଲାଣି ସେ।
1: ବିପୁଳ ଭୁଜରେ ସେ ଆପଣଙ୍କୁ ଆହ୍ୱାନ କରୁଛି ଗଜପତି।
0: ବିସ୍ତାରିତ ଦୁଇ ହଜାର ଅପୂର୍ବ ଆହ୍ୱାନ, ଧରିପାରିଲେ ସେ ନିଶ୍ଚୟ ଧରାଦେବ।
2: ଜୟ ଜଗନ୍ନାଥଙ୍କର! ଜୟ ଜଗନ୍ନାଥଙ୍କର!
3: ଜଗନ୍ନାଥ ଏଥର ମନ୍ଦିର ଫେରିବେ ଛାମୁ, ପଥ ଏବେ ପରିଷ୍କାର। ତକି ଖାଁର ମୃତ୍ୟୁ ହୋଇଛି
0: ମହାପାତ୍ରେ, ତା ସହିତ ଦ୍ୱେଷ କରି ସେ କ'ଣ ରହିପାରନ୍ତା? ପରିହାସରେ ଜଗନ୍ନାଥଙ୍କୁ ସେ କହିଥିଲା ପାଷାଣ ହସ୍ତପଦହୀନ।

0: କାମ ଏଡ଼େଇ ପାରିଲେ ନାହିଁ ସୁରେୟା।
1: ବାବା ଆପଣଙ୍କୁ ଖବର ପଡ଼ିଥିଲେ ହିନ୍ଦୁ ମୁସଲମାନ ବିବି ଦୂର ହଉ, ଜଗନ୍ନାଥ ଭଲ ଭାବରେ ପୂଜା ପାଆନ୍ତୁ, ଆଉ ଆପଣ ଫେରିଯାଆନ୍ତୁ ଖୋର୍ଦ୍ଧାକୁ।
0: କାହା ପାଇଁ ଫେରିବି, ପୁତ୍ର ପତ୍ନୀ ପ୍ରଜା ସମସ୍ତେ ମୋତେ ତ୍ୟାଗ କରିଛନ୍ତି, ମୁଁ ଏକାନ୍ତ ନିଃସଙ୍ଗ ସର୍ପହରା।
1: ଏଇ ନିଃସଙ୍ଗ ଜୀବନରେ ସେବା କରିବାର ସୁଯୋଗ ମୋତେ ଆପଣ ଦେବେନି ପ୍ରଭୁ।
0: ତୁମକୁ କେମିତି ବୁଝେଇବି ସୁରେୟା, ମୁଁ ଯେ ମୁସଲମାନ ନୁହେଁ, ମୁଁ ହିନ୍ଦୁ। ସୁରେୟା, ତମେ ହିନ୍ଦୁ ହେଇପାରିବ?
1: ଆପଣ ଯେ ମୁସଲମାନ ହେଇସାରିଛନ୍ତି।
0: ମୋର ମୁସଲମାନ ହେବାର କିଛି ପ୍ରମାଣ ନାହିଁ। ତମେ ଯଦି ହିନ୍ଦୁ ହେଇଯିବ ତେବେ ତୁମର ନାମ ହେବ ସୂର୍ଯ୍ୟମଣି, ମୋ ସାଙ୍ଗରେ ଜଗନ୍ନାଥ ଦର୍ଶନ କରିପାରିବ। ତୁମେ କଲ ଚାହନା ହିନ୍ଦୁ ହେବାକୁ?
1: ମାନବିକତାର ଡୋରରେ ବନ୍ଧା ଆମେ ଦୁଇ ଜଣ, ଏ ବନ୍ଧନ ଧର୍ମ ନୁହେଁ, ଅନର ପ୍ରାଣର। ନା ନା, ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ, ମୁଁ ଇନ୍ସାନ, ଜଗନ୍ନାଥ ସେ ଇନ୍ସାନର ଦେବତା।
0: ସୁରେୟା,
1: ଧର୍ମାନ୍ତରରେ ମୋର ବିଶ୍ୱାସ ନାହିଁ, ଇନ୍ସାନିୟତ ଧର୍ମ। ମୁଁ ହିନ୍ଦୁ ହେବି, ମୁଁ ହିନ୍ଦୁ ହେବି କେବଳ ଆପଣଙ୍କୁ ଖୁସି କରିବା ପାଇଁ।
0: ତମେ ହିନ୍ଦୁ ହୁଅ କି ମୁସଲମାନ ହୁଅ, ମୋର କିଛି ଯାଏ ନା। ମୋ ପାଇଁ ତୁମେ ସେଇ ନାରୀ, ମମତାର ସ୍ପର୍ଶରେ ଯିଏ ପୁରୁଷ ହଉ ନର୍କରୁ ଟାଣି ଆଣେ, ତୁମେ ମୋର ପ୍ରକୃତ ସହଧର୍ମିଣୀ।
1: ପ୍ରଭୁ ୟା ଖୁଦା ଜଗନ୍ନାଥ।

0: ମୁଁ ଆପଣଙ୍କୁ କଥା ଦେଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। 22 ବର୍ଷର ଆରମ୍ଭରେ ସେ ବସି ରହିବେ ପତିତ ପାବନ ବେଶରେ, ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀ ମୋହରେ ଯିଏ ଧର୍ମ ଛାଡ଼ି ପାରନ୍ତି, ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଧାନ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁଳିଆ ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନବେଦୀରେ ସେ ପ୍ରଭୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି ମନ୍ଦିର ପ୍ରବେଶ କରିବେ, ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହବ।
0: ଆପଣ ଘରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ମହାରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

0: ଚିମଣି,
1: କିନ୍ତୁ କିନ୍ତୁ ଏ ଯେ ଖାଲି ହିନ୍ଦୁର ଦେବତା ନୁହନ୍ତି, ଏ ଯେ ଅବଳ ବାବୁ ଆକାର ହିଁ ସେ ଶୂନ୍ୟ ପୁରୁଷ। ମୁଁ ପାଗଳ ହେଇଯାଉଛି ଆକୁରି ରୂପ ଦର୍ଶନରେ। ଏ ଯେ ମହାମୁକ୍ତି, ଏ ଯେ ନିର୍ମାଣ, ମୁଁ ସୂର୍ଯ୍ୟ ନୁହେଁ, ମୁଁ ସୂର୍ଯ୍ୟମଣି ନୁହେଁ, ମୋ ନାମ
2: ସିଂହାସନ ପାଖକୁ ନେବା ପାଇଁ ତୁମକୁ ସୁରେୟରୁ ସୂର୍ଯ୍ୟନି କରେଇଥିଲି। ତୁମେ ରହିବ ନାହିଁ, ମୁଁ ବି ଯାଇପାରିବି ନାହିଁ। ବାଟ ଜଗିଛି, ବସିଛି, ବାଇଶି ପାପସୁମ ଆଉ ଡେଇଁ ପାରିବି ନାହିଁ। ଏଇ ତାର ନିର୍ଦ୍ଦେଶ
3: ଗଜପତି।
2: ହଁ ରାଜଗୁରୁ, ପ୍ରଜା ଚାହାନ୍ତି ନାହିଁ, ବ୍ରାହ୍ମଣ ଚାହାନ୍ତି ନାହିଁ। ମୋ ପାଇଁ ଅତୀତ ପାବନ ପ୍ରତିଷ୍ଠା ହେଇଛି, ବାଇଶି ପାପ ଛୁଟିବା ମୋତେ ମନା।
3: ଅଧୀର ହୁଅନ୍ତୁନି ଗଜପତି, ପୂଜାର୍ଚ୍ଚନା ଆପଣଙ୍କର ବନ୍ଦ ହେଉ ନାହିଁ। ଏଇଠି ଏଇ ବାଇଶି ପାବଛ ପ୍ରାଣରେ ଆପଣ ଅର୍ଚ୍ଚନା କରିବେ ପ୍ରଭୁଙ୍କୁ। ରଥରେ ଯେତେବେଳେ ସେ ବିଜେ ହେବେ ଆପଣ ହିଁ କରିବେ ଛେରା ପହରା।
2: ଭକ୍ତ ପତିତ ପାଇଁ ତମେ ସପରେ ଦେଖାଦେଲ ପ୍ରଭୁ, ସତ ଯଦି ତମେ ପତିତ ପାବନ ହେଇଛ, ତୁମ ଶ୍ରୀଚରଣରେ ଆଜି ସମସ୍ତ କ୍ଷମତା ସମସ୍ତ ପଦବୀ ମୁଁ ଅର୍ପଣ କରୁଛି। ଆଜି ମୋର ଶିର ପୂଜା ରାଜଗୁରୁ, ଚକାଡଳକୁ ବିଦାୟ ମାଗରାଣି, ଆମ କାମ ସରିଛି। ଏଇ ଜନ୍ମରେ ତାର ସାନ୍ନିଧ୍ୟ ମିଳିବ ନାହିଁ, ଏଇ ଆମର ଶେଷ ଦର୍ଶନ।
4: ବାପା
2: ଭାଗିରଥି, କାଲିଠାରୁ ତୁମେ ହେବ ଖୋର୍ଦ୍ଧାର ଗଜପତି। ଆଜି ଭିତରେ ପୁରୀ ସୀମା ଅତିକ୍ରମ କରି ଆମେ ବନ୍ଧୁ ରାଜ୍ୟ ନରସିଂହପୁର ଚାଲିଯିବୁ, ସେଇ ହେବ ଶେଷ ଆଶ୍ରୟସ୍ଥଳ। ଭାଗିରଥି କୁମାର ହେବେ ବୀରକିଶୋର ଦେବ ଗଜପତି, ରାମଚନ୍ଦ୍ରଦେବର ନାମ ଆଜିଠାରୁ ଲିଖିଯିବ।
3: ଅଭିମାନ କାହିଁକି ଗଜପତି, ପତିତ ପାବନଙ୍କର ଅର୍ଚ୍ଚନା କରିବ କିଏ, କାହା ପାଇଁ ପତିତ ପାବନ ହୋଇ ବସିଲେ ପ୍ରଭୁ?
2: ପତିତ ପାବନଙ୍କୁ ଦର୍ଶନ କରି ମୁଁ ଦେଶାନ୍ତରୀ ହେବି। ମୋ ଲାଗି ପ୍ରାର୍ଥନା କରନ୍ତୁ ରାଜଗୁରୁ, ଆପଣ ଆର ଜନ୍ମରେ ଯେପରି ତା ସେବାରୁ ମୁଁ ବଞ୍ଚିତ ନ ହୁଏ।
1: ହେ ପ୍ରଭୁ ପତିତ ପାବନ, ହେ ମୋର ମହାନ ଖୋଦା, ଆନନ୍ଦ କ୍ଷୁଦା ମୋର ନିବାରଣ କର ପ୍ରଭୁ, ତକ୍ତ ପ୍ରାଣକୁ ମୋର ଶୀତଳ କର। ଏ ଜନ୍ମରେ ନହେଲେ ବି ଆର ଜନ୍ମରେ ମୋ ସ୍ୱାମୀଙ୍କ ସହ ତୁମ ସେବାରେ ସୁଯୋଗ ପାଏ ପ୍ରଭୁ।
2: ବିଦାୟ ନେଉଛି କୁମାର, ଗଜପତି ଭାବେ ଯଶସ୍ୱୀ ହୁଅ, ଚକାଡୋଳ ନାନ ମହତର ପ୍ରକୃତ ରକ୍ଷକ ହୁଅ। ବିଦାୟ
1: ପ୍ରଭୁ। ହେ ପ୍ରଭୁ ଜଗନ୍ନାଥ।

ଶୁଣିଲେ ନାଟକ 22-5। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରାମଚନ୍ଦ୍ର ଦେବ, ବିନାୟକ ମିଶ୍ର, ତକି ଖାଁ, ଅମରେନ୍ଦ୍ର ଚୌଧୁରୀ, ରାଜଗୁରୁ, ଦୁର୍ଲଭ ଚନ୍ଦ୍ର ସିଂ, ଲୋଧୁ ମିଆଁ, ବିଜୟ କୁମାର ମହାନ୍ତି, ଭାଗୀରଥୀ କୁମାର, ସଂଗ୍ରାମ କୁମାର ମିଶ୍ର, ଫକୀର ସା, ଭୋଳେଶ୍ୱର ପଣ୍ଡା, ବିନୋଦ ବିହାରୀ, ରଞ୍ଜନ କୁମାର ଧଳ, ମହାପାତ୍ର ବୈଦ୍ୟନାଥ ବେହେରା, ଲଳିତା ମାତେଇ, ସନ୍ଧ୍ୟା ମିତ୍ର, ସୁରେୟା ଓ ସୂର୍ଯ୍ୟମଣି ଦେଇ, ତିଳୋତ୍ତମା ଖୁଣ୍ଟିଆ। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।